ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦୀର ଭାଦ୍ର 19 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 10 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:59

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ବନ୍ଦନାର ଏଥରର କଣ୍ଠଶିଳ୍ପୀ ଭିକାରୀ ବଳ, କଣ୍ଠରେ ସ୍ନେହଲତା ମହାନ୍ତିଙ୍କର ଗୀତ ରଚନା।

ଶ୍ରୋତା ବନ୍ଧୁ, ଏ ଥିଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ପରେ ପରେ ଶ୍ରୀମଦ୍ ଭାଗବତ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ବିଶ୍ୱ ଦରବାରରେ ପ୍ରସାର ଓ ପ୍ରଚାର କରିଥିବା ଜଣେ ଯଶସ୍ୱୀ ବିଦ୍ୱାନ। ସେ ବିଶ୍ୱ ପରିଭ୍ରମଣ କରି କଲିକତା ଫେରିଆସିଲେ। ଦକ୍ଷିଣେଶ୍ୱର ମନ୍ଦିରରେ ବହୁ ବୁଦ୍ଧିଜୀବୀ ତାଙ୍କ ପାଖରେ ପହଞ୍ଚି ତାଙ୍କ ଯାତ୍ରା ଅନୁଭୂତି ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲେ। ସେମାନଙ୍କ ମଧ୍ୟରୁ କେତେକ ବିଦ୍ୱାନ ଏକଥା ବି କହିବାକୁ କୁଣ୍ଠାବୋଧ କଲେ ନାହିଁ। କି କଥା ସେ ଆମକୁ କହିବେ? ପାଶ୍ଚାତ୍ୟ ଦେଶର ଭୌତିକ ଉନ୍ନତି ଓ ପ୍ରଗତି ଦେଖି ଇଏ ତଟସ୍ଥ ହୋଇଯାଇଥିବେ। ମନେ ମନେ ଭାବିଥିବେ, ଭାରତ ଏ ଦେଶ ତୁଳନାରେ କେତେ ପଛୁଆ। ସ୍ୱାମୀଜୀ ଏହାର ଉତ୍ତର ଗୋଟିଏ ଲୋକ କାହାଣୀ ମାଧ୍ୟମରେ ଦେଲେ। କହିଲେ, ଆପଣମାନଙ୍କ କଥାର ଉତ୍ତର ଦେବା ପୂର୍ବରୁ ପିଲାଦିନେ ଶୁଣିଥିବା କଥାଟିଏ ମୋର ମନେ ପଡ଼ିଲା, ଆଗ ସେଇଟି ଶୁଣନ୍ତୁ। ଗୋଟିଏ ଗାଁରେ ଚୌକିଦାରଟିଏ ଥିଲା। ସେ ଭାତକିଆ ପହରରେ ହୁସିଆର ଖବରଦାର ଦୁଇଥର କୁହାଟ ଛାଡ଼ି ରାତି ବେଶୀ ହେଲେ ଘରେ ଯାଇ ନିଘୋଡ଼ ନିଦରେ ଶୋଇପଡ଼େ। ଯେଉଁ ସମୟରେ ସେ ଇଲାକାର ଜମିଦାର ଲୋକ ଆସି କଚେରୀରେ ରହନ୍ତି, ସେତିକିବେଳେ ସେ ରାତି ସାରା ଅନିଦ୍ରା ରହି ପହରା ଦିଏ। ଯୋଗକୁ ଶୀତଦିନ ଜମିଦାର ଲୋକ ଆସି କଚେରୀରେ ଡେରା ପକାଇଥାନ୍ତି, ଚୌକିଦାର ସାରା ରାତି ପହରା ଦେଉଥାଏ। ଶୀତ ପାଇଁ ସେ ଧୂଆଁପତ୍ର ପିକା ଧରି ଆସିଥାଏ, ଏହି ପିକା ଶୀତ ଦାଉରୁ ତାକୁ ରକ୍ଷା କରେ। ସେଦିନ ପିକା ଧରି ଆସିଥିଲା, କିନ୍ତୁ ଦିଆସିଲି ଆଣିବାକୁ ଭୁଲି ଯାଇଥିଲା। କ'ଣ କରିବ, ଗାଁ ମୁଣ୍ଡ ଘରେ ଜଣେ ବୟସ୍କା ଅସହାୟ ସ୍ତ୍ରୀ ଲୋକ ରହୁଥିଲେ। ଚୌକିଦାର ତା କୁଡ଼ିଆ ଦ୍ୱାରରେ କରାଘାତ କଲା ଏବଂ କହିଲା, ଆଲୋ ମାଉସୀ, ତୋ ଚୁଲିରୁ ଖଣ୍ଡେ ଜଳନ୍ତା ଅଙ୍ଗାର ଦେଲୁ,

ଶୀତ ଟୀକା ଲଗେଇବି। ବୁଢ଼ୀ କହିଲା, ଆରେ ପୁଅ, 15 ଦିନ ହେଲା ମୋ ଚୁଲି ଜଳି ନାହିଁ। ଗୋଟାଏ ଓଳି ମନ୍ଦିରରୁ ପ୍ରସାଦ, ଆର ଓଳି ଜମିଦାରଙ୍କ କଚେରୀରୁ ମୁଠିଏ ଖାଇବାକୁ ମିଳିଯାଉଛି। ମୋ ଘରେ ଜଳନ୍ତା ଅଙ୍ଗାର କୋଉଠୁ ଆସିବ? ମନ ଦୁଃଖରେ ଚୌକିଦାର ଆଉ ଜଣଙ୍କ ଘର ପାଖକୁ ଗଲା। ସେମାନେ ନିଘୋର ନିଦରେ ଶୋଇଥିଲେ। ସାହସ କରି ଚୌକିଦାର ହୁସିଆର ଖବରଦାର କୁହାଟ ଛାଡ଼ିଲା ଏବଂ ତାପରେ କବାଟ ଛିଟିକିଣି ବାଡ଼େଇ ଘର ମାଲିକକୁ ଉଠାଇଲା। ମାଲିକ ଉଠି ଆସି କବାଟ ଖୋଲି ଚୌକିଦାରକୁ ଦେଖିଲା। ଚୌକିଦାର ନମ୍ର ଭାବରେ କହିଲା, ସାମଦାଦା, ଟିକେ ତମ ଘର ଦିଆସିଲଟା ଦିଅନ୍ତନି, ଭାରି ଥଣ୍ଡା ପଡ଼ିଛି, ପିକାଟା ଲଗେଇଥାନ୍ତି। ଘର ମାଲିକ କହିଲା, ଧୁତ୍, ଆମ ଘର ଦିଆସିଲି ପରା ସରିଯାଇଛି, ହାଟକୁ ଗଲେ ଆଣିବି। ଆଜି ତୋ ଖୁଡ଼ି କା ଘରୁ କୁଟାରେ ନିଆଁ ଧରେଇକିରି ଆଣିଥିଲା, ସେଇଥିରେ ରୋଷେଇବାସ କରି କୋଉ ପହରୁ ଚୁଲି ଲିଭେଇ ସାରିଲାଣି। ଚୌକିଦାର ବାଧ୍ୟ ହୋଇ କଚେରୀ ଘର ଆଡ଼କୁ ଗଲା। ସେ ଭାବିଲା, ଏଇଠି ନିଆଁ ନିଶ୍ଚୟ ମିଳିବ, ଏତେ ଲୋକଙ୍କର କାରବାର, ଜମିଦାର ଘର, ଅଭାବ କ'ଣ। ସେ କଚେରୀ ଘରେ ପହଞ୍ଚୁ ପହଞ୍ଚୁ ତାକୁ ଜଣେ ଚାକର ଚିହ୍ନିପାରି ପାଖକୁ ଡାକିଲା। ନିଷ୍ଠାରେ ରାତି କାମ କରୁଛୁ ନାହିଁ ରେ, ସେ ତାର ତାରିଫ କରିବା ସହିତ କହିଲା, ଆସିବାର କାରଣ କ'ଣ କହ। ଚୌକିଦାର ଟିକା ଲଗେଇବା କଥା କହିବାରୁ ଚାକରଟି ହସି ଉଠିଲା। ତାପରେ କହିଲା, ହୟୋ ଭାଇ, ତମେ ପରା ହାତରେ ଲଣ୍ଠନଟା ଧରି ବୁଲୁଛ, ସେଇଥିରୁ ପିକା ଲଗାଉନୁ। ଚୌକିଦାର ସତଟାକୁ ହେଜି ଜିଭ କାମୁଡ଼ି ପକେଇଲା। କଥାଟି କହିସାରିଲା ପରେ ବିବେକାନନ୍ଦ ପୁଣି କହିଲେ, ଆମ ଦେଶରେ ଆମ ପାଖରେ ଯାହା ଅଛି ତାକୁ ଆମେ ଜାଣିପାରିନୁ, ପାଶ୍ଚାତ୍ୟ ଜଗତର ଲୋକମାନଙ୍କ ପାଖରୁ ଆମେ ଆଲୁଅ ଖୋଜୁଛୁ। ବିଦେଶରେ ମୁଁ ଜଣେ ଆମେରିକୀୟ ବିଦ୍ୱାନଙ୍କୁ ପଚାରିଥିଲି, ଆପଣଙ୍କ ଦୃଷ୍ଟିରେ ଜଣେ ମଣିଷର କୋଉ କୋଉ କଥା ଏକାନ୍ତ ଆବଶ୍ୟକ। ସେ କହିଲେ, ଆହାର, ରହିବାକୁ ଘର, ଉତ୍ତମ ସ୍ୱାସ୍ଥ୍ୟ ଓ ନିହାତି ଉଚ୍ଚ ଶିକ୍ଷା, ଏଇଟା ଜରୁରୀ। ମୁଁ ତାଙ୍କୁ କହିଲି, ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ଆପଣ ଛାଡ଼ିଗଲେ, ତାହା ହେଉଛି ସଂସ୍କାର ଓ ନୈତିକ ମୂଲ୍ୟବୋଧ। ସଂସ୍କାର ଓ ସଦ୍ବୁଦ୍ଧି ନଥିଲେ ଶାରୀରିକ ବଳ ଏବଂ ଶିକ୍ଷାକୁ ଦୁରୁପଯୋଗ କରି ସେ ସବୁବେଳେ ମାନସିକ ଚାପଗ୍ରସ୍ତ ହୋଇ ଅଶାନ୍ତ ହୋଇପଡ଼ିବ। ଭାରତୀୟ ଲୋକେ ସଂସ୍କାର ଓ ନୈତିକ ମୂଲ୍ୟବୋଧରେ ଧନୀ।

0: ଏଇଠି ଶେଷ ହେଲା ପଞ୍ଚମ ସ୍କନ୍ଧ। ଏହାପରେ ପରୀକ୍ଷିତ ନର୍କ ଯନ୍ତ୍ରଣାରୁ ରକ୍ଷା ପାଇବାର ଉପାୟ ଜାଣିବାକୁ ଚାହିଁବେ ଏବଂ ଶ୍ରୀ ଶୁକମୁନି ପ୍ରାୟଶ୍ଚିତ ବିଧାନ କଥା କହିବେ।
1: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 153ତମ ଭାଗ। ବେତାର ସମ୍ପାଦନ କରିଥିଲେ ଡକ୍ଟର ଦାଶରଥି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖିଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର।

ସଂସ୍କୃତରେ ସମ୍ବାଦ ରିଲୋକେଟି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25 ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ ସକାଳ 7:55। କାର୍ଯ୍ୟକ୍ରମ ଗୀତାଞ୍ଜଳି ସବୁଦିନ ପରି ସକାଳ 8:15। ମଧ୍ୟାହ୍ନ 12:00 ପ୍ରଚାର କରିବୁ ଝୁମର ଗୀତ। ଆଜି ଏଥିରେ ରହିଛି ଲକ୍ଷ୍ମୀପ୍ରସାଦ ମହାନ୍ତ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ। ଦିନ ଗୋଟାଏ 20 ପ୍ରଚାର କରିବୁ ମହିଳା ମହଲ କାର୍ଯ୍ୟକ୍ରମ। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ଆଜି 5:30। ସନ୍ଧ୍ୟା 6:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:05 ଶୁଣିପାରିବେ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15। ସନ୍ଧ୍ୟା 6:30 ଶୁଣିପାରିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଆଜି ଏହି କ୍ରମରେ ଆପଣମାନେ ଶୁଣିପାରିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:00। ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଶିଳ୍ପୀ ରାମଚନ୍ଦ୍ର ଟୁଡୁ ଏବଂ ସାଥୀ କଳାକାରମାନେ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିପାରିବେ ରାତି 7:30। ରାତି 8:00 ଶୁଣିପାରିବେ ଓମେନ୍ସ ଏସିଆ କପ୍ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀଙ୍କର ବିଦେଶ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଦୁବାଇଠାରେ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶା ଓ ଦୁବାଇ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହିତ ଭିତ୍ତିଭୂମି, ନିବେଶ, ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ପରେ ଗତକାଲି ସନ୍ଧ୍ୟାରେ ଦୁବାଇରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରଥମ ଦିନରେ ଗତକାଲି ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦୁବାଇ ଓ ସଂଯୁକ୍ତ ଆରବ ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଗତକାଲିଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବିଠାରେ ବିଭିନ୍ନ ଶିଳ୍ପପତିଙ୍କ ସହ ଶିଳ୍ପ ପ୍ରତିଷ୍ଠା ନେଇ 210,500 କୋଟି ଟଙ୍କାର ଓଡ଼ିଶାରେ ନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଥିବାର ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ସ୍ୱାସ୍ଥ୍ୟସେବା ଏବଂ ଆପାରେଲ୍ସକୁ ନୂତନ ବିଷୟ ଭାବେ ଅନୁମୋଦନ ମିଳିଛି। ଏହି ପାଠ୍ୟକ୍ରମକୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ 2026ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କରିଛନ୍ତି। ଗସ୍ତ ସମୟରେ ଶ୍ରୀ

0: ପାଟିଲ ବଡ଼ମୂଳ ବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ଘର 49 ଓ 50 ସମେତ ଅନ୍ୟାନ୍ୟ ବୁଥ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ପାଟିଲ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ସୁପରଭାଇଜର ବୁଥ୍ସ୍ତରୀୟ ଏଜେଣ୍ଟ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଆସନ୍ତା ଶନିବାର 12 ତାରିଖ ଦିନ ସିଭିଲ୍ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଲୋକ ଅଦାଲତରେ ବିଭିନ୍ନ ବିବାଦଗୁଡ଼ିକର ଅଦାଲତ ବାହାରେ ଆପୋଷ ବୁଝାମଣା ଏବଂ ସହମତି ଭିତ୍ତିରେ ବିଭିନ୍ନ ବିବାଦଗୁଡ଼ିକର ସମାଧାନ କରାଯିବ। ଏଥିରେ ମୁଖ୍ୟତଃ ଦେୱାନୀ ମାମଲା, ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ସମ୍ପର୍କିତ ମାମଲା ସହିତ ଅନ୍ୟାନ୍ୟ ମାମଲାର ବିଚାର କରାଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ 52ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଦୁର୍ଘଟଣା ହ୍ରାସ କରିବା, ଟ୍ରାଫିକ୍ ନିୟମର କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ସଡ଼କ ସୁରକ୍ଷା ଉପରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ସୁବର୍ଣ୍ଣପୁର ଉପଜିଲ୍ଲାପାଳ ସମ୍ୟାରୂପା ରଥଙ୍କ ଅଧ୍ୟକ୍ଷତାରେ ମହାବଳୀ ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଓ ସହଯୋଗ ଉପରେ ଉପଜିଲ୍ଲାପାଳ ଡକ୍ଟର ରଥ ଗୁରୁତ୍ୱାରୋପ କରିଥିଲେ। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ବର୍ଣ୍ଣନା ପରିବର୍ତ୍ତନ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ ଗତ 2003 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚାଟିକଣା ଥେରୱାଲି ରେଳ ଷ୍ଟେସନ୍ ମଧ୍ୟରେ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ୍ଟି ଧକ୍କା ଦେବାରୁ ହାତୀଟିର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରହିଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ 5.8 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଶନିବାର 12 ତାରିଖ ଯାଏ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଆତ୍ମହତ୍ୟା ପ୍ରବଣତା ଏକ ମାନସିକ ରୋଗ କି? ଆଲୋଚନା କରିଛନ୍ତି ଏ ସମ୍ପର୍କରେ ଡାକ୍ତର ନୀଳମାଧବ ରଥ।
2: ମନନ କରିବାର ଶକ୍ତି ଥିବାରୁ ଆମେ ସବୁ ମନୁଷ୍ୟ। ମନ କ'ଣ ଭାବୁଛି ଓ କାହିଁକି ଭାବୁଛି ଆମେ ଜାଣିପାରୁ। ଜାଣିପାରୁଥିବାରୁ ଆମେ ଚିନ୍ତାଶୀଳ। ଆଶା ଆଶଙ୍କା, ମାନ ଅପମାନ, ଅତୀତର ପାପ, ହିଂସା ପ୍ରତିଶୋଧର ଭାବନା ଆମକୁ ଦୁଃଖୀ କରିଥାଏ। ଜୀବନକୁ ତୁଚ୍ଛ ମଣୁ ଆମେ। ସାମାଜିକ ଚାପ, ନିର୍ଯାତନା, ନିନ୍ଦାର ବୋଝରୁ ମୁକ୍ତି ପାଇଁ ଆମ ଭିତରୁ କେତେକ ଆତ୍ମହତ୍ୟା କରିଥାନ୍ତି। କୈଶୋରରେ, ପ୍ରାକ୍ ଯୌବନରେ ପାଠର ଚାପ, ପରୀକ୍ଷାରେ ଅସଫଳତା, ପ୍ରେମରେ ଅସଫଳତା, ପ୍ରତାରଣାର ଧକ୍କା ନ ସମ୍ଭାଳି ପାରି ଅନେକ ଆତ୍ମହତ୍ୟା କରନ୍ତି। ଫସଲ ନଷ୍ଟ ହେଲେ ଚାଷୀ ଋଣଭାରରେ ଆତ୍ମହତ୍ୟା କରେ। ବେକାରୀ, ଅଭାବ, ଅନାଟନ ଏବଂ ଉତ୍କଟ ଦାରିଦ୍ର୍ୟ ତାଡ଼ନାରେ ଅନେକ ଆତ୍ମହତ୍ୟା କରିଥାନ୍ତି। ନୀଳତିମି, ମୋମୋ ସ୍ପର୍ଦ୍ଧା ଭଳି ଟିଭି, ମୋବାଇଲ, ଇଣ୍ଟରନେଟ୍ରେ ପ୍ରସାରିତ ଜୀବନ ମୃତ୍ୟୁର ଖେଳ ଅପରିପକ୍ୱ ଶିଶୁ କିଶୋରମାନଙ୍କୁ ଆନ୍ଦୋଳିତ କରୁଛି ଏବଂ କେତେକ ସେଥିରୁ ଆତ୍ମହତ୍ୟା ଯୋଜନା କରି ଅତୀବ ଦୁଃଖଦ ଘଟଣା ପରି ଆତ୍ମହତ୍ୟାର ଶିକାର ହେଉଛନ୍ତି। ମଠରେ ଗୋଠରେ ମିଶି ଅନେକ ଭ୍ରମଧାରଣାର ଶିକାର ହୋଇ ନିଶା ସେବନ କରି ଉଦ୍ଭଟ ପରିକଳ୍ପନାରେ ସ୍ୱର୍ଗବର୍ତ୍ତୀ ଆଶାରେ ସୁଖ ବା ଅମରତ୍ୱ ସନ୍ଧାନରେ ଗୋଷ୍ଠୀଗତ ଆତ୍ମହତ୍ୟା କରିବାର ଉଦାହରଣ ମଧ୍ୟ ଅଛି। ବିଷାଦଗ୍ରସ୍ତ ଅବସ୍ଥାରେ ଆତ୍ମହତ୍ୟା କରୁଥିବା ରୋଗୀକୁ ଆମେ କିପରି ଚିହ୍ନିବା ଓ କିପରି ତାକୁ ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଇବା ଏହା ଆମର କର୍ତ୍ତବ୍ୟ ହେବା ଉଚିତ। ଜଣେ ବିଷାଦଗ୍ରସ୍ତ ରହିବା, ବାରମ୍ବାର ଆଉ ବଞ୍ଚିବି ନାହିଁ କହି ବୋଲିବା, ମରିବା ପାଇଁ ବାଟ ଖୋଜିବା,

0: ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଭାରତ ଆର୍ଥିକ ଅନ୍ତର୍ଭୁକ୍ତି, ଶିକ୍ଷା, ଦକ୍ଷତା ଓ ଜୀବନଧାରଣର ମାନ ବିକାଶ ଉପରେ ଗୁରୁତ୍ୱ ଦେଇ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛି। ଦିଲ୍ଲୀ ମହାନଗର ନିଗମ ସେଠାକାର 12 ଜୋନ୍ରେ ବିପଦପୂର୍ଣ୍ଣ କୋଠା, ଅନୁମତି ନଥିବା ନିର୍ମାଣ ଏବଂ ମାଷ୍ଟର ପ୍ଲାନ୍ର ଉଲ୍ଲଂଘନ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତକାଲି 34 କୋଠା ଭାଙ୍ଗିବା କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଏହାବ୍ୟତୀତ 17 ସ୍ଥାନକୁ ସିଲ୍ କରାଯାଇଥିବା ବେଳେ 22 କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରୁ 4 କୋଠାକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାଯାଇଛି। ଗତ ମଙ୍ଗଳବାର ଦିନ 17 ସ୍ଥାନରେ ଥିବା ବିପଦପୂର୍ଣ୍ଣ କୋଠାକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ 5 ସିଲ୍ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତ 10 ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ 6 ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛି। ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଏହି ଅଭିଯାନ ସମୟରେ 2 ବାଘ ଛାଲ, 180 ଜୀବିତ ଭାରତୀୟ କଇଁଛ, 12 ଜୀବିତ ଟୋକେ ଗେକୋ ଏବଂ 24 କିଲୋଗ୍ରାମ ପେଙ୍ଗୋଲିନ୍ ଛାଲ ଓ 500 ଅଧିକ ବାଘ ହାଡ଼ ଜବତ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଘଟଣାରେ 13 ଗିରଫ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ସଂରକ୍ଷିତ ବନ୍ୟଜୀବଙ୍କ ଚୋରା ଚାଲାଣ ହେଉଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚୀନ୍ର ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ଲାଗି 11 ନୂତନ ବର୍ଗରେ ଭାରତ ଭାଗ ନେବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଭାରତୀୟ ମାନକ ବ୍ୟୁରୋର ଚେନ୍ନାଇସ୍ଥିତ ଆଞ୍ଚଳିକ ପରୀକ୍ଷାଗାର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ବର୍ମା ଅଧିକାରୀମାନଙ୍କ ସହ ବାର୍ତ୍ତାଳାପ କରି ଦେଶରେ ବିଭିନ୍ନ ସାମଗ୍ରୀର ମାନ ନିର୍ଦ୍ଧାରଣ, ସାମଗ୍ରୀ ପ୍ରମାଣୀକରଣ, ହଲ୍ ମାର୍କ ପ୍ରଦାନ ଏବଂ ବାଧ୍ୟତାମୂଳକ ପଞ୍ଜୀକରଣ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶଂସା କରିଛନ୍ତି। ୟୁଏସ୍ ଓପନ୍ ପ୍ରତିଯୋଗିତାରେ ଆମେରିକାର ବେନ୍ ସେଲ୍ଟନ୍ ଓ ବିଶ୍ୱର 11ତମ ମାନ୍ୟତାପ୍ରାପ୍ତ ଖେଳାଳି ଫ୍ରାନ୍ସିସ୍ ଟିଆଫୋ ପୁରୁଷ ଏକକ ସେମିଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଆସନ୍ତାକାଲି ହେବାକୁ ଥିବା ମହିଳା ସେମିଫାଇନାଲ୍ରେ ଆରିନା ସାବାଲେଙ୍କା ଓ ଜେସିକା ପେଗୁଲାଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 20,800 କୋଟିରୁ ଅଧିକ ଟଙ୍କାର ନିବେଶ ମାଧ୍ୟମରେ 8 ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ, ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଗସ୍ତରେ ଆସି ପହଞ୍ଚିଲେ ପ୍ରିନ୍ସ ରହିମ ଆଗା ଖାଁ 5, ହର୍ମୁଜ୍ ପ୍ରଣାଳୀର ପ୍ରତିବନ୍ଧିତ ଜଳମାର୍ଗ ଅଞ୍ଚଳରେ ପ୍ରବେଶ ନେଇ ସତର୍କତା ଜାରି କଲା ଇରାନ, ଆର୍ଥିକ ଅପରାଧ ପାଇଁ ଗେମିଂ ଓ ଜୁଆ ଖେଳ ଭଳି ପ୍ଲାଟଫର୍ମର ଅପବ୍ୟବହାର ସମ୍ପର୍କରେ ସତର୍କ ରହିବାକୁ ଏଫ୍ଏଟିଏଫ୍ର ସୂଚନା, ଏବଂ ୟୁଏସ୍ ଓପନ୍ ମହିଳା ସେମିଫାଇନାଲ୍ରେ ଆସନ୍ତାକାଲି ଆରିନା ସାବାଲେଙ୍କା ଓ ଜେସିକା ପେଗୁଲାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ।

ସେଶୈଳ ସନ୍ତଳଖଳ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତଟି ସୁଗମ ସଙ୍ଗୀତ ସୁରେନ୍ଦ୍ରନାଥ ବିଦ୍ୟାଧରଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ତନ୍ସନ୍ ସିଂ।

0: ପରେ ମୁହକୁ ମୋଡ଼ି ଅଣ୍ଟାକୁ ଭିଡ଼ି ସେ ଦାନ୍ତ ରଗଡ଼ି କଥା କଥା କରେ ମୁହକୁ ମୋଡ଼ି ଅଣ୍ଟାକୁ ଭିଡ଼ି ସେ ଦାନ୍ତ ରଗଡ଼ି। ଆରେ
1: ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସବୁ ସାହାନାଇ ବାଜିବା ଆଗରୁ ପ୍ରେମିକାଟି କେବଳ ନିରୁତା ପ୍ରେମ ହିଁ କରି ବସୁଥିଲା ତାର ମନର ମଣିଷକୁ। ଖୁନ୍ଦାଖୁନ୍ଦି ଭଲ ପାଇବାର ସ୍ୱପ୍ନରେ ସେ ବିଭୋର ହେଉଥିଲା ଧୀରେ ଧୀରେ। ପ୍ରକୃତିସ୍ଥ ହୁଏ ତ ଦେଖିବାକୁ ପାଏ ସେ ଅଜଣା ପ୍ରେମରେ ପଡ଼ିଛି ବୋଲି।
1: ବୁଢା ହେଲାଣି ଲାଜ ଲାଗୁନି ଯେ, ପୁଣି ଟୋକାଙ୍କ ଭଳି ଫେସନ

ଦାମ୍ପତ୍ୟରେ ଛନ୍ଦି ହେବା ପୂର୍ବରୁ ଯୌବନରେ ଭରପୁର ବୟସରେ ଝିଅଟିଏ ଆନମନା ହୁଏ। ଅନ୍ୟମନସ୍କତା ଆବରି ବସେ ତାର ଏକଲାପଣକୁ। ଦାମ୍ପତ୍ୟର ସୁଖ ସ୍ୱପ୍ନ ସବୁ ଖୁନ୍ଦାଖୁନ୍ଦି ହେବା ବେଳକୁ ଆଖିରେ ବାପା ମାଆଙ୍କର ନିରବତା କିନ୍ତୁ ବେଶ କଷ୍ଟ ଦିଏ ମନ ଆଉ ହୃଦୟରେ।

0: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦେବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।

କଅଁଳ ଯୌବନରେ ମନର ମଣିଷକୁ ନୀତି ପ୍ରତିସ୍ଥାପନରେ ଭେଟିବାକୁ ମନ ହୁଏ ଡହଳ ବିକଳ। ଖୁବ୍ ଭଲ ଲାଗେ ପ୍ରିୟତମଙ୍କର ମନସ୍କପଣକୁ ଆବରି ନେବାକୁ ନିଜ ଭିତରେ, ଆଉ ସୁଯୋଗଟିଏ ମିଳିଲେ ପ୍ରେମିକଟି ନିଶ୍ଚୟ କହିବ ସେ ଏଇ କଥା।

ମନ କଥା ଶୁଣିପାରିଲ କି କ'ଣ ପ୍ରିୟତମ? ତମେ ଖୁବ୍ ନିକଟରେ ପାଖକୁ ଆସୁଥିଲ ଆଉ କହୁଥିଲ ତୁମର ଖୁବ୍ ସୁରତ ମୁହଁରୁ ଝଲସେ ଚମ୍ପା ଫୁଲର ହସ, ପ୍ରେମ ବଗିଚାର ରଜନୀଗନ୍ଧାକୁ ମହମହ ଅପରାବାସ।

ପ୍ରିୟତମ, କାୟ ମନ ବାକ୍ୟରେ ଯେବେଠୁ ଦାମ୍ପତ୍ୟରେ ଛନ୍ଦି ହେଲେ ଆମେ ଦୁହେଁ, ଆରମ୍ଭ ହେଲା ଏକ ନୂଆ ପରିଚୟ ଆମ ଭଲ ପାଇବାର। ଆଉ ତାକୁ ହିଁ ତ ନେଇ ମୁଁ ଗଢ଼ିପାରିଲି ମୋର ସୁନ୍ଦର ସଂସାର, ଯେଉଁ ସଂସାରରେ ତମେ ମୋର ସତ୍ୟ, ଶିବ ଆଉ ସୁନ୍ଦର।

ଜନ୍ମ ଜନ୍ମ ପାଇଁ ମିଳୁ ମତେ ସଖୀ, ତୁମ ପ୍ରେମ ସୁଧା ଝର, ତୁମ ବିନା ସଖୀ ଏ ଜୀବନ ସତେ ନିଶଙ୍କ ବିନା ରସୁର।

ଚନ୍ଦନ ବଳସି ଚାନ୍ଦିନୀ ରାତିରେ ଦିଶିଯାଏ ତୁମ ମୁହଁ, ଭୁଲିତ ହେବନି ଜୋଛନାରେ ଭିଜି ଢେଉ ଗଣିବାର ମୋହ। ଏ ରାତି ଏମିତି ଲମ୍ବିଥାଉ ପ୍ରିୟ, ଛରୁଥାଉ ପ୍ରୀତିଝର, ଏ ଆକାଶ ତଳେ ନୀଳ ଜୋଛନା ଜଳେ ଭାସୁଥାଉ ପ୍ରୀତି ନା ମୋର।

ଶ୍ରୋତବନ୍ଧୁ, ଥିଲା ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଅନ୍ୟ ଏକ ଶ୍ରବଣ କୁମାର। ରଚନା ଡକ୍ଟର ରତ୍ନାକର ଚୈନୀ। ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ନାଟକ ଅନ୍ୟ ଏକ ଶ୍ରବଣ କୁମାର।

ଶୁଣୁଥିଲେ ଝୁମର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ପରମାନନ୍ଦ ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି ଖଣ୍ଡ ମଧ୍ୟରେ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଈଶ୍ୱରଙ୍କର ଆଶୀର୍ବାଦରେ ପରିବାରରେ ସନ୍ତାନଟିଏ ଜନ୍ମ ନିଏ।

ଶିଶୁଟିକୁ ସୁସ୍ଥ ରଖିବା ଦାୟିତ୍ୱ ପରିବାରର ସମସ୍ତ ସଦସ୍ୟଙ୍କର। ତେଣୁ ସନ୍ତାନ ଜନ୍ମ ହେବା ପରେ ପରେ ସ୍ତନ୍ୟପାନ କରିବା ଉଚିତ। ଏହାଦ୍ୱାରା ମା ଶରୀରରେ କ୍ଷୀର ତିଆରି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଆଉ ଶିଶୁଟି କଷ କ୍ଷୀର ପାଇଥାଏ। ଶିଶୁ ଜନ୍ମ ହେବା ପରେ ମା ଠାରୁ ହଳଦିଆ ରଙ୍ଗର ବହଳିଆ କ୍ଷୀର ବାହାରେ, ଏହାକୁ କଷ କ୍ଷୀର କହନ୍ତି। ଏଥିରେ ଶିଶୁ ପାଇଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାର ଉପାଦାନ ଏବଂ ଭିଟାମିନ୍ ଏ ଓ ଇ ପ୍ରଚୁର ପରିମାଣରେ ରହିଥାଏ। ଜନ୍ମ ପରେ ଶିଶୁ କଷ କ୍ଷୀର ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହା ଶିଶୁର ପ୍ରଥମ ପ୍ରତିଷେଧକ ଟୀକା ହିସାବରେ ଧରାଯାଏ। ଏହା ଖାଇବା ଦ୍ୱାରା ଶିଶୁର ପ୍ରଥମ ଝାଡ଼ା ଶୀଘ୍ର ହୋଇଥାଏ, ଅନ୍ତନଳୀର ସଠିକ୍ ବୃଦ୍ଧି ହୁଏ ଏବଂ ନବଜାତ ଶିଶୁର ଜଣ୍ଡିସ୍ ପରିମାଣ କମ୍ ହୋଇଥାଏ। ସାଧାରଣତଃ ଶିଶୁ ଜନ୍ମ ପରେ ମା ଠାରୁ କମ୍ କ୍ଷୀର ବାହାରେ, କିନ୍ତୁ ଏହି କ୍ଷୀରର ଉପାଦାନ ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ମା ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଇବା ଉଚିତ। ପ୍ରତ୍ୟେକ ସ୍ତନ୍ୟପାନ କରାଉଥିବା ମା ଜାଣିବା ଦରକାର ଯେ ଶିଶୁର ଖାଇବା ଆରମ୍ଭ ବେଳେ ଝରୁଥିବା କ୍ଷୀର ପତଳା ଥାଏ ଏବଂ ଏଥିରେ ଅଧିକ ପାଣି ଆଉ ସେତୁସାର ଥାଏ। କିଛି ସମୟ ଖାଇବା ପରେ ଯେଉଁ କ୍ଷୀର ଆସେ ତାହା ବହଳିଆ, ଏଥିରେ ପୁଷ୍ଟିସାର ଏବଂ ସ୍ନେହସାର ଅଧିକ ରହିଥାଏ। ତେଣୁ ସ୍ତନ୍ୟପାନ କରାଇବା ସମୟରେ ଗୋଟିଏ ପଟୁ କରାଯିବା ଆବଶ୍ୟକ। ସାଧାରଣତଃ 12-15 ମିନିଟ୍ ସ୍ତନ୍ୟପାନ ଗୋଟେ ପଟୁ କରାଯାଇଥିବା ଶିଶୁଟି ସମସ୍ତ ଉପାଦାନ ପାଇଥାଏ ଏବଂ 2 ଘଣ୍ଟା ଶୋଇପାରେ। ବାରମ୍ବାର ସ୍ତନ୍ୟ ପରିବର୍ତ୍ତନ କଲେ ଶିଶୁ ବହଳିଆ କ୍ଷୀର ପାଇପାରେ ନାହିଁ, ଫଳରେ ତାକୁ ଶୀଘ୍ର ଭୋକ ଲାଗେ। ଅନେକ କହନ୍ତି ମାଆର କ୍ଷୀର ହେଉନାହିଁ, ତେବେ ଏଇଠି ଆମର ଜାଣିବା ଦରକାର ଯେ ଡବା କ୍ଷୀର ଖାଇବା ଦ୍ୱାରା ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଏ, ଯାହା ଶିଶୁର ଓଜନ ବୃଦ୍ଧି କରେ। ଏହା ଶରୀର ପାଇଁ କି କ୍ଷତିକାରକ, ସଙ୍ଗେ ସଙ୍ଗେ ନହେଲେ ମଧ୍ୟ ମେଦ ବୃଦ୍ଧି ଯୋଗୁଁ କମ୍ ବୟସରେ ମଧୁମେହ, ଉଚ୍ଚ ରକ୍ତଚାପ ପୀଡ଼ିତ ହେବାର ସମ୍ଭାବନା ରହିଥାଏ। ମା କ୍ଷୀର ଦ୍ୱାରା ଶିଶୁଟିର ମସ୍ତିଷ୍କ ବୃଦ୍ଧି ଘଟେ, ତେଣୁ ସମସ୍ତ ନବଜାତ ଶିଶୁଙ୍କୁ ଯଥାଶୀଘ୍ର ସ୍ତନ୍ୟପାନ କରାଇବା ପାଇଁ ମା'ମାନଙ୍କୁ ସାହାଯ୍ୟ କରିବା ଏବଂ ପ୍ରଥମ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇଲେ ଶିଶୁ ସୁସ୍ଥ ରହିବ।

0: ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଏକ ଆଲୋଚନା, ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର। ଆଲୋଚନା କରୁଛନ୍ତି ଡକ୍ଟର ବିନୋଦିନୀ ରଥ।
1: ଭାରତରେ ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟ ଲୋକ ବସବାସ କରନ୍ତି, ଯେମିତିକି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଇତ୍ୟାଦି, ଜୈନ ଏଇସବୁ। ଯେହେତୁ ଆମ ଦେଶ ପୁରୁଷ ପ୍ରାଧାନ୍ୟ ସମାଜ ଓ ଦେଶ ମଧ୍ୟ, ତେଣୁ ପୁରୁଷମାନେ ସବୁ କ୍ଷେତ୍ରରେ ପ୍ରାୟ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି। ଦ୍ୱିତୀୟ କଥା ହେଲା ସମ୍ପତ୍ତିଗତ ଅଧିକାର କ୍ଷେତ୍ରରେ ଧର୍ମର ମହତ୍ତ୍ୱ ବେଶୀ, କାରଣ ପ୍ରତ୍ୟେକ ସମ୍ପ୍ରଦାୟ ଓ ଧର୍ମର ଲୋକ ନିଜ ନିଜ ଧର୍ମ ଓ ବିଚାରଧାରା ଆଧାରରେ ଏହାକୁ ବ୍ୟାଖ୍ୟା କରିଥାନ୍ତି। ଆଉ ଗୋଟେ କଥା ହେଲା ସବୁ ଧର୍ମ ପାଇଁ ଆମ ଦେଶରେ ଗୋଟିଏ ଆଇନର ବ୍ୟବସ୍ଥା ମଧ୍ୟ ନାହିଁ, ତେଣୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ବିଭିନ୍ନ ଦିଗରୁ ବିଚାରକୁ ନେଇ ଠିକ୍ କରାଯାଇଥାଏ। ସେ କେଉଁ ଧର୍ମ, ବିବାହିତା ନା ଅବିବାହିତା, ସ୍ୱାମୀଠାରୁ ଅଲଗା ରହୁଛନ୍ତି ନା ଛାଡ଼ପତ୍ର ଦେଇଛନ୍ତି, କେଉଁ ରାଜ୍ୟର ବା ଜାଗାର ଇତ୍ୟାଦି ଇତ୍ୟାଦି। ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆମର ହିନ୍ଦୁ ଉତ୍ତରାଧିକାରୀ ଆଇନ, ଦ ହିନ୍ଦୁ ସକ୍ସେସନ୍ ଆକ୍ଟ 1956 ପ୍ରଣୟନ କରାଯାଇଛି। ହିନ୍ଦୁର ଉତ୍ତରାଧିକାରୀ ଆଇନ 1956, ଏହି ଆଇନ 1956 ମସିହାରେ ପ୍ରଣୟନ କରାଯାଇଛି ଏବଂ 2005 ଏହା ସଂଶୋଧନ ହୋଇଛି। ଏହି ଆଇନଟି ହିନ୍ଦୁ ସମେତ ବୌଦ୍ଧ, ଶିଖ ଓ ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ, ଓ କେଉଁମାନେ ହିନ୍ଦୁ ଧର୍ମ ପ୍ରବେଶ ମାନେ ଗ୍ରହଣ କରିଛନ୍ତି କିମ୍ବା ପୁନଃଗ୍ରହଣ କରିଛନ୍ତି ସେଇମାନଙ୍କ ପାଇଁ ବି ଏଇଟା ଲାଗୁ ହେବ। ଆଉ ଗୋଟେ ହେଉଛି ଶିଶୁର ବାପା କିମ୍ବା ମା ଯଦି ହିନ୍ଦୁ ହେଇଥିବେ ତାହେଲେ ବି ସେମାନଙ୍କ ପାଇଁ ବି ମଧ୍ୟ ଏଇଟା ଲାଗୁ ହେବ। ଏଇ ସଂଶୋଧିତ ଆଇନ ଅନୁସାରେ ମହିଳା ଓ ପୁରୁଷ ଉଭୟଙ୍କର ଅଂଶର ସମାନ ଅଧିକାର ରହିବ। ଏହି ଆଇନର ଧାରା 6 ଅନୁସାରେ ଆଦିବାସୀମାନଙ୍କ ଠାରେ ଏହି ଆଇନ ଲାଗୁ ହୋଇପାରିବ ନାହିଁ। ଯଦି ଲାଗୁ ହେବ ତେବେ କେନ୍ଦ୍ର ସରକାରଙ୍କର ନୋଟିଫିକେସନ ଗ୍ୟାଜେଟ୍ର ନିର୍ଦ୍ଦେଶ ଥାଏ, ତେବେ ଏହା ଲାଗୁ ହେବ। ଏହି ଆଇନ ବଳରେ ଯଦି କୌଣସି ହିନ୍ଦୁ ପୁରୁଷଙ୍କ ମୃତ୍ୟୁ ହୁଏ ତାହେଲେ ତାଙ୍କର ସମ୍ପତ୍ତି ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ। ଏହି ସମ୍ପତ୍ତି ଉଇଲ୍ର ବା ଇଚ୍ଛାପତ୍ର ଦ୍ୱାରା ହସ୍ତାନ୍ତର ହେବ ମୃତ୍ୟୁ ପରେ, ଉତ୍ତରାଧିକାରୀ ସୂତ୍ରରେ ଭାଗ ବଣ୍ଟା ହେବ, କିନ୍ତୁ ପୈତୃକ ସମ୍ପତ୍ତି ଉତ୍ତରାଧିକାରୀ ହିସାବରେ ନୁହେଁ। ମାନେ ଜଣେ ବାପ ଅଛି, ବାପ ପରେ ପୁଅ, ପୁଅ ପରେ ତା ପୁଅ, ତା ପୁଅ, ସେମିତି ଭାବରେ ଭାଗ ହେବ ନାହିଁ, କିନ୍ତୁ ତାଙ୍କର ଯେ ଉତ୍ତରାଧିକାରୀ ସେହି ଅନୁସାରେ ଭାଗ ବଣ୍ଟା ହେବ। ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ କେଉଁମାନେ? ପୁଅ, ଝିଅ, ବିଧବା ପତ୍ନୀ, ମା, ମରିଯାଇଥିବା ପୁଅର ପୁଅ ଝିଅ, ମରିଯାଇଥିବା ଝିଅର ପୁଅ ଝିଅ, ମରିଯାଇଥିବା ପୁଅର ପୁଅ ଯଦି ମରିଯାଇଥାଏ ତାହେଲେ ତାର ପୁଅ ଝିଅ, ମରିଯାଇଥିବା ପୁଅର ବିଧବା, ମରିଯାଇଥିବା ପୁଅର ପୁଅର ବିଧବା ସ୍ତ୍ରୀ, ଯଦି ଜଣଙ୍କରୁ ଅଧିକ ବିଧବା ଥାନ୍ତି, ଜଣଙ୍କରୁ ଅଧିକ ପୁଅ ଓ ଝିଅ ଥାନ୍ତି, କିମ୍ବା ତାଲିକାରେ ଥିବା ଉତ୍ତରାଧିକାରୀ ଜଣଙ୍କରୁ ଅଧିକ ଥାନ୍ତି, ତାହେଲେ ସମସ୍ତେ ସମାନ ଭାଗ ପାଇବେ, ଗୋଟିଏ ଭାଗ ବା ସମାନ ଭାଗ ପାଇବେ। ଯଦି ମରିଯାଇଥିବା ପୁଅର ବିଧବା କିମ୍ବା ତାର ମୃତ୍ୟୁ ଘଟିଥିବା ପୁଅର ବିଧବା ପୁନଃବିବାହ କରନ୍ତି ତାହେଲେ ତାଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତିର ଭାଗ ମିଳିପାରିବ ନାହିଁ। ଯଦି ପୁଅର ବିଧବା ଆଉ ଥରେ ପୁନଃବିବାହ କରେ ସେ ଏଇଥିରେ ଭାଗ ପାଇବ ନାହିଁ। 2005 ଆଇନ ପ୍ରଣୟନ ପରେ ଯଦି ଗୋଟିଏ ଯୌଥ ପରିବାର ମିତାକ୍ଷର ଆଇନ ଦ୍ୱାରା ପରିଚାଳିତ ହେଉଥିବ ତେବେ ଏକ ଝିଅ ଅଂଶୀଦାର ହୋଇପାରିବ। ମିତାକ୍ଷର ଆଇନ ଅନୁସାରେ ଗୋଟେ ଝିଅ ଆଗ ନଥିଲା, ପରେ ଆସିଛି 2005 ଆଇନରେ ଆସିଛି ଯେ 56 ଯେ ମାନେ ଝିଅ ବି ଅଂଶୀଦାର ହୋଇପାରିବ ବା

ପର୍ସନାଲ ହୋଇପାରିବ। ଜନ୍ମ ଅନୁସାରେ ଏକ ପୁଅ ଭଳି ଝିଅ ମଧ୍ୟ ନିଜର ଅଧିକାର ଅନୁସାରେ ଜଣେ ଅଂଶୀଦାର ହୋଇପାରିବ। ପୁଅ ଯେମିତି ସମ୍ପତ୍ତି ଅଂଶୀଦାର ହୋଇପାରିବ ସେଇଭଳି ଭାବରେ ଝିଅ ମଧ୍ୟ ସେଇ ସମ୍ପତ୍ତିରେ ସମାନ ଅଧିକାର ଅନୁସାରେ ଜଣେ ଅଂଶୀଦାର ହୋଇପାରିବ। ଗ ହଉଛି ସମ୍ପତ୍ତିର ସମାନ ଅଂଶୀଦାର ଭାବରେ ଗୋଟିଏ ଝିଅ ମଧ୍ୟ ପୁଅ ଭଳି ସମାନ ଦାୟିତ୍ୱ ରହିବ। ମିତାକ୍ଷର ଆଇନରେ ଅଂଶୀଦାର ଝିଅର ଝିଅ ମଧ୍ୟ

ପ୍ରକାର ଝିଅର ଝିଅ ମଧ୍ୟ ଅନ୍ତର୍ଭୁକ୍ତ ହେଇପାରିବ। ଆହୁରି ମଧ୍ୟ ସମ୍ପତ୍ତିର ଅଂଶୀଦାର ଭାବରେ ପାଇଥିବା ସମ୍ପତ୍ତି ଜଣେ ଝିଅ ନିଜର ସମ୍ପତ୍ତି ଭାବରେ ହସ୍ତାନ୍ତର କରିପାରିବ, ଦାନ କରିପାରିବ, ଉପହାର ମଧ୍ୟ ଦେଇପାରିବ, ବିକ୍ରି ମଧ୍ୟ କରିପାରିବେ। ପୁଅର ଯେପରି ବାପା କରିଥିବା ଋଣ ଶୁଝିବା ପାଇଁ ଧାର୍ମିକ ଦାୟିତ୍ୱ ବା ପାଏସ୍ ଓବ୍ଲିଗେସନ୍ ରହିଛି, ଝିଅର ମଧ୍ୟ ସେହି ଦାୟିତ୍ୱ ରହିବ। କିନ୍ତୁ ଏହି ଧାର୍ମିକ ଦାୟିତ୍ୱ 2005 ଆଇନରେ ପ୍ରଣୟନ କରାଯାଇ ନାହିଁ, କିନ୍ତୁ ହିନ୍ଦୁ ଆଇନ ଅନୁସାରେ ଜଣେ ପୁଅ ନାତି ବା ଅଣନାତି ଏହି ଋଣ ଶୁଝିବେ। ଯଦି କୌଣସି ହିନ୍ଦୁ ପୁରୁଷର ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ ନଥାନ୍ତି, ତାହେଲେ ତାଙ୍କ ସମ୍ପତ୍ତି ତାଙ୍କର ଦ୍ୱିତୀୟ ଶ୍ରେଣୀ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟାଯିବ। ସେମାନେ ହେଲେ ବାପା, ପୁଅର ଝିଅର ପୁଅ, ପୁଅର ଝିଅର ପୁଅ, 4 ହେଲା ଭାଇ, 5 ହେଲା ଭଉଣୀ ଓ ଝିଅର ପୁଅର ପୁଅ, 7 ହେଲା ଝିଅର ପୁଅର ଝିଅ, 8 ହେଲା ଝିଅର ଝିଅର ପୁଅ, 9 ହେଲା ଝିଅର ଝିଅର ଝିଅ, 10 ହେଲା ଭାଇର ପୁଅ, 11 ହେଲା ଭଉଣୀର ପୁଅ ଆଉ 12 ହେଲା ଭାଇର ଝିଅ। ହିନ୍ଦୁ ଉତ୍ତରାଧିକାରୀ ସଂଶୋଧନ ଆଇନ 1956 ଧାରା 14 ହିସାବରେ ମହିଳାଙ୍କ ସମ୍ପତ୍ତି ତାଙ୍କୁ ସମ୍ପୂର୍ଣ୍ଣ ମାଲିକାନା ସତ୍ତ୍ୱ ବା ଅଧିକାର ଦେଇଛି ଓ ସମ୍ପୃକ୍ତ ସମ୍ପତ୍ତି ଉପରେ ଉକ୍ତ ମହିଳାଙ୍କର ନିରଙ୍କୁଶ ଅଧିକାର ରହିବ, ତାହେଲେ କିଛି ଅଙ୍କୁଶ ରହିବନି, ସେ ତାଙ୍କର ଇଚ୍ଛା ମତେ ସେଇ ସମ୍ପତ୍ତିକୁ ତାଙ୍କୁ ବ୍ୟବହାର କରିପାରିବେ। ଖ ହଉଛି ଏହା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଲାଗୁ ହବ, ସବୁ ଦିଟା ଜାଗାରେ ସ୍ଥାବର ହଉ ଆଉ ଅସ୍ଥାବର ସମ୍ପତ୍ତି ଉପରେ ଲାଗୁ ହବ। ଏହି ଧାରା ସବୁ ପ୍ରକାର ସମ୍ପତ୍ତି ଉପରେ ଲାଗୁ ହବ, ତେଣୁ ହିନ୍ଦୁ ମହିଳା ତାଙ୍କ ଜୀବଦଶାରେ ଯେଉଁ ସମ୍ପତ୍ତି ପାଇଥିବେ, ଯେମିତିକି ଉତ୍ତରାଧିକାରୀ ବା ଇଚ୍ଛା ପତ୍ରରେ ପାଇଥିବା ସମ୍ପତ୍ତି, ବିଭାଜନରେ ପାଇଥିବା ସମ୍ପତ୍ତି ମାନେ ବିଭାଜନ ମାନେ ପାର୍ଟିସନରେ ପାଇଥିବା ସମ୍ପତ୍ତି, ଭରଣ ପୋଷଣ ପାଇଁ ପାଇଥିବା ସମ୍ପତ୍ତି ଏବଂ କୌଣସି ବାକି ରହିଯାଇଥିବା ଅର୍ଥ କାହା ପାଖରୁ ସେ ମଧ୍ୟ ସେଇଟା ବି ଏଇଥିରେ ରହିବ। 4 ହେଲା ଉପହାର ସୂତ୍ରରେ ପାଇଥିବା ସମ୍ପତ୍ତି, ବାହାଘର ଆଗରୁ ଓ ପରେ ଯଦି କୌଣସି ସମ୍ପର୍କୀୟ ସମ୍ପତ୍ତି ଉପହାର ଦେଇଥାନ୍ତି, ତାହେଲେ ସେ ଉପହାର ସମ୍ପତ୍ତି ବି ଲାଗୁ ହବ। ନିଜର କୌଶଳ ଦ୍ଵାରା ବା ନିଜର ଉଦ୍ୟମରୁ ପାଇଥିବା ସମ୍ପତ୍ତି, ତାପରେ 6 ହେଲା କିଣା ବିକାରେ ଯାଇଥିବା ସମ୍ପତ୍ତି ଏବଂ ନିଜର ଅଧିକାରରେ ପାଇଥିବା ସମ୍ପତ୍ତି, ତାପରେ ଅନ୍ୟ କୌଣସି ପ୍ରକାରରେ ପାଇଥିବା ସମ୍ପତ୍ତି ଗୁଡିକ ମଧ୍ୟ ଏହି ତାର ଅନ୍ତର୍ଭୁକ୍ତ ହବ। ଘରେ ଏହି ଧାରା ହିନ୍ଦୁ ମହିଳା ଯେଉଁ ସମ୍ପତ୍ତି ଉପହାର ବା ଉଇଲ ଦ୍ଵାରା ବା ସିଭିଲ କୋର୍ଟଙ୍କ ଆଦେଶ ଓ ନିର୍ଦ୍ଦେଶ ଦ୍ଵାରା ପାଇଥିବା ସମ୍ପତ୍ତି ଆଉ ପ୍ରାଇଜ ବା ଆୱାର୍ଡ ପାଇଥିବା ସମ୍ପତ୍ତି ଭୂ ସମ୍ପତ୍ତିରେ ଲାଗୁ ହୋଇନାହିଁ, ଏଗୁଡ଼ାକରେ ସମ୍ପୂର୍ଣ୍ଣ ମାଲିକାନା ବା ସତ୍ତ୍ୱ ନଥାଏ, ଏଇଥିରେ ଅଙ୍କୁଶ ଲାଗିଥିବା ସମ୍ପତ୍ତି ହିସାବରେ ନେଇଯାଏ। ମାନେ ଯେମିତି ନିଜର ସମ୍ପତ୍ତି ହିସାବକୁ ବିକ୍ରି କରିପାରିବ, କାହାକୁ ଦେଇପାରିବ, କାହାକୁ ଦାନ କରିପାରିବ, କାହାକୁ ଉପହାର ଦେଇପାରିବ, ଯେମିତି ଅଛି ଏଇଗୁଡ଼ିକରେ କିଛି ଅଙ୍କୁଶ ଲଗାଯାଇଛି, ଏଇଟା ଲିମିଟେଡ୍ ସମ୍ପତ୍ତିଗତ ଅଧିକାର। ଜଣେ ହିନ୍ଦୁ ମହିଳା ତାଙ୍କ ଶ୍ୱଶୁର, ସ୍ୱାମୀ ଓ ପିତାଙ୍କ ଠାରୁ ଉପହାର ବା ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ପାଇଥାନ୍ତି, ତେବେ ସେଇ ମହିଳାଙ୍କ ପୁଅ ଝିଅ ସେଇ ମାଆର ଭାଗ ପାଇପାରିବେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ ଏବଂ ଝିଅ ବଞ୍ଚିଥିବା ପୁଅ ଝିଅ ମଧ୍ୟ ଅନ୍ତର୍ଭୁକ୍ତ ହେବେ। ଯଦି ତାଙ୍କର ପୁଅ ଝିଅ ମରିଯାଇଛନ୍ତି, ତାଙ୍କ ପୁଅ ଝିଅ ଯଦି ବଞ୍ଚିଛନ୍ତି, ସେଇମାନେ ଭାଗ ପାଇବେ। ଜଣେ ହିନ୍ଦୁ ମହିଳାଙ୍କର ମୃତ୍ୟୁ ପରେ ତାଙ୍କର ସମ୍ପତ୍ତି ଯାହାକି ସେ ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ପିତାମାତା, ସ୍ୱାମୀ, ଶ୍ୱଶୁରଙ୍କ ଠାରୁ ମିଳିଥିବ, ତାହା କିପରି ଭାଗ? 1 ତାଙ୍କ ପୁଅ ଝିଅ ଓ ସ୍ୱାମୀ ମଧ୍ୟରେ ସ୍ୱାମୀ ପାଇବେ, 2 ସ୍ୱାମୀଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗ ହବ, 3 ହେଲା ପିତାଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ ହବ, 4 ହେଲା ମାଆଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବା ତାକୁ ଇଂଲିଶରେ କହନ୍ତି ଆଗ୍ନେଟ୍ ମାନଙ୍କ ମଧ୍ୟରେ ଭାଗ କରେ। ଯଦି କେହି ଗୋତ୍ରକ ବା ପିତୃଜ୍ଞାତି ନଥାନ୍ତି, ତେବେ ସମ୍ପୃକ୍ତ ସମ୍ପତ୍ତିକୁ ମାତୃଜ୍ଞାତି ବା ସ୍ୱଜାତି ବା ତାକୁ କଗ୍ନେଟ୍ ବୋଲି କୁହାଯାଏ ଇଂଲିଶରେ, ବା ସମ୍ପର୍କୀୟମାନଙ୍କ ମାଆଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଭାଗ କରାଯିବ। 21 ନଭେମ୍ବର 2015 ଦେଶର ସର୍ବୋଚ୍ଚ ଅଦାଲତ ତ୍ରିପୁରା ହାଇକୋର୍ଟ ଆଦେଶ ବିରୁଦ୍ଧରେ ଜଣେ ମହିଳାଙ୍କ ଦ୍ୱାରା ଆଗତ ଏକ ପାରିବାରିକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନଗତ ଭାବେ ସ୍ୱାମୀ ଓ ସ୍ତ୍ରୀ ଅଲଗା ବାସ କରୁଥିଲେ ମଧ୍ୟ ସ୍ତ୍ରୀ ଧନ ଉପରେ ସ୍ତ୍ରୀର ସମ୍ପୂର୍ଣ୍ଣ ଅଧିକାର ରହିଛି। ଅଦାଲତ ଏହି ରାୟ ଦେବା ଦ୍ୱାରା ସମଗ୍ର ଦେଶରେ ସ୍ତ୍ରୀ ଧନ ନେଇ ରହିଥିବା ମତାମତ ଓ କାର୍ଯ୍ୟକାରୀକୁ ନୂଆ ଦିଶା ପ୍ରଦାନ କରିବା ସହିତ ଘରୋଇ ହିଂସା ନିବାରଣ ଆଇନ 2005 ଧାରା 12 ସ୍ୱତନ୍ତ୍ର, ସଶକ୍ତ ଓ ବାସ୍ତବବାଦୀ କରିଛି। ସ୍ତ୍ରୀ ଧନ ଅଧିକାରରୁ କୌଣସି ସ୍ତ୍ରୀକୁ ବଞ୍ଚିତ କରିବା ବା ତାକୁ ଫେରେଇବା ଅଗ୍ରାହ୍ୟ କଲେ ଏହା ଘରୋଇ ହିଂସା ବୋଲି ବିବେଚନା।

ବିବେଚନା କରାଯିବ। ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଏଥିପାଇଁ ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ। ଏହି ରାୟ ଯୌତୁକ ଓ ସ୍ତ୍ରୀଧନ ଯେଉଁ ବୃହତ ପାର୍ଥକ୍ୟ ରହିଛି ତାକୁ ପୁଣି ଥରେ ପ୍ରକାଶ କରିଛି ଓ ସମସ୍ୟା ସମାଧାନର ବାଟ ଖୋଲି ଦେଇଛି। ତୃତୀୟ କଥା ହେଉଛି ସ୍ତ୍ରୀଧନ ଉପରେ ଅଧିକାରରୁ ବଞ୍ଚିତ କରୁଥିବା ସ୍ୱାମୀ ଓ ପରିବାର ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ। ଭାରତୀୟ ଦଣ୍ଡବିଧି ଆଇନ ବା ଆଇପିସି ଧାରା 405ରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହାଦ୍ୱାରା ସାମାଜିକ ଶୃଙ୍ଖଳା ଓ ପାରିବାରିକ ହିଂସାକୁ ପ୍ରତିରୋଧ କରାଯାଇପାରିବ। ଯଦିଓ 1985ରେ ସୁପ୍ରିମକୋର୍ଟ ପ୍ରତିଭା ରାଣୀ ବନାମ ସୁରଜ କୁମାରଙ୍କ ମାମଲାର ବିଚାର କରି ସ୍ତ୍ରୀଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ରାୟ ଦେଇଥିଲେ, କିନ୍ତୁ ପରେ ଏହାର ଗୁରୁତ୍ୱ କମିଯାଇଥିଲା। 2015 ରାୟ ଫଳରେ ପୁଣି ଥରେ ମହିଳାମାନଙ୍କର ଅଧିକାର ସାବ୍ୟସ୍ତ ହେବା ସହିତ ସେମାନେ ସମ୍ମାନ ସହକାରେ ବଞ୍ଚିପାରିବେ। ଏହି ରାୟ ପ୍ରଦାନ ସମୟରେ ଦେଶରେ ମହିଳା ସଶକ୍ତିକରଣ ପର୍ବର ମଧ୍ୟ ପ୍ରାରମ୍ଭ ହୋଇଥିଲା। ବୁଦ୍ଧିଜୀବୀଙ୍କ ମତରେ ଏହି ରାୟ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ସାମାଜିକ ଓ ପାରିବାରିକ ସମସ୍ୟା ସୃଷ୍ଟି କରିବ। ଯେଉଁ ମହିଳାମାନେ ସ୍ୱାର୍ଥପର ଥିବେ ତାଙ୍କର ସ୍ୱାର୍ଥ ସାଧନରେ ବାଟ ଫିଟାଇବ। ମିଥ୍ୟା ଆରୋପ ପରିବାର ଓ ସ୍ୱାମୀଙ୍କ ବିରୁଦ୍ଧରେ ଆଣି ଧନ ସମ୍ପତ୍ତି ନେବା ଉଦ୍ଦେଶ୍ୟରେ ଉଦ୍ୟମ କରି ଫୌଜଦାରୀ ମକଦ୍ଦମା କରିବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କକୁ ସବୁଦିନ ପାଇଁ କବର ଦେବା ସହିତ ସମାନ। କିନ୍ତୁ କଥା ହେଉଛି ଯଦି ଫୌଜଦାରୀ ପରିବର୍ତ୍ତେ ଦିୱାନୀ ମାମଲା କରାଯାଇଥାନ୍ତା ତେବେ ହୁଏତ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ପୁନଃସ୍ଥାପନ କରାଯିବାର ସମ୍ଭାବନା ରହିଥାନ୍ତା ଏବଂ ଘରୋଇ ହିଂସା ରୋକାଯାଇପାରନ୍ତା। ସର୍ବୋଚ୍ଚ ନ୍ୟାୟାଳୟର ରାୟ ସାମାଜିକ ବ୍ୟବସ୍ଥାକୁ ଓ ଆର୍ଥିକ ଦିଗକୁ ମଧ୍ୟ ପ୍ରଭାବିତ କରିବ। ଯୌତୁକ ଏବଂ ସ୍ତ୍ରୀଧନ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ସହିତ ସ୍ତ୍ରୀଧନ ବଳରେ ସ୍ୱାମୀର ଏବଂ ପରିବାରର ଯେଉଁ ପ୍ରଭାବ ରହିଥିଲା ତାହା ଦୂର ହେବ, କାହିଁକିନା ସ୍ତ୍ରୀଧନଟା ସେମାନେ ବ୍ୟବହାର କରୁଥିଲେ ନା, ଏବଂ ଏହି ସ୍ତ୍ରୀଧନ ପରିବାର ମଧ୍ୟରେ ନାରୀର ଆର୍ଥିକ ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଓ ସେମାନଙ୍କୁ ଆର୍ଥିକ ନିରାପତ୍ତା ମଧ୍ୟ ପ୍ରଦାନ କରିବ। ହିନ୍ଦୁ ଉତ୍ତରାଧିକାରୀ ଆଇନର ଧାରା 23 ଅନୁଯାୟୀ ପ୍ରଥମ ଶ୍ରେଣୀ ମହିଳାମାନଙ୍କର ରହିବା ଘର ଉପରେ ଅଧିକାରରେ ଅଙ୍କୁଶ ଲଗାଯାଇଥିଲା। ଜଣେ ବିବାହିତ ମହିଳା ତାର କିଛି ଅଧିକାର ଘରେ ରହିବା ପାଇଁ ନଥିଲା। ଯଦି ସେ ଅବିବାହିତ, ସ୍ୱାମୀ ଛାଡ଼ପତ୍ର ଦେଇଥିବ ବା ଘରୁ ବିତାଡ଼ିତ କରିଦେଇଥିବ କିମ୍ବା ତାଙ୍କ ସ୍ୱାମୀଙ୍କ ଘରୁ ଠାରୁ ସେ ଅଲଗା ରହୁଥିବେ ତେବେ ତାଙ୍କୁ ଘରେ ରହିବାକୁ ଦିଆଯାଉଥିଲା। 1956 ପରେ ଜଣେ ହିନ୍ଦୁ ଝିଅ ଅଂଶୀଦାର ହେବା ଦ୍ୱାରା ବାପା ଭାଇଙ୍କ ସାଙ୍ଗରେ ସେ ମଧ୍ୟ ଜଣେ ଅଂଶୀଦାର ହେବେ। ତେଣୁ 205 ଆଇନର ସଂଶୋଧନ ଦ୍ୱାରା ଯାହା ସବୁ ଅଙ୍କୁଶ ରହିଥିଲା ତାହା ଦୂର ହୋଇଛି ଓ ଜଣେ ଝିଅ ବର୍ତ୍ତମାନ ଘରେ ବି ବିଭାଜନ ପାଇଁ ଦାବି କରିପାରିବ, ତେଣୁ ସେ ଘରେ ରହିପାରିବ ଆରାମ। ତେଣୁ ଦେଖିବା ମୁସଲିମ ମହିଳାଙ୍କ ସମ୍ପତ୍ତିଗତ ଅଧିକାର କ'ଣ। ମୃତ ବ୍ୟକ୍ତି ସମାନ ପ୍ରକାରର ପାଖ ସମ୍ପର୍କ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି। ତାପରେ ପୁରୁଷ ମହିଳାଙ୍କ ଠାରୁ ଦୁଇଗୁଣ ସମ୍ପତ୍ତି ଭାଗ ହିସାବରେ ପାଇବେ। କୌଣସି ବ୍ୟକ୍ତିର ଜୀବନକାଳ ମଧ୍ୟରେ ସମ୍ପତ୍ତି ଭାଗ କରାଯାଏ ନାହିଁ, ପାଖ ଉତ୍ତରାଧିକାରୀମାନେ ହିଁ ସମ୍ପତ୍ତିର ଉତ୍ତରାଧିକାରୀ ହେବେ। ଜଣେ ମହିଳାଙ୍କର ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ଉପରେ ଅଧିକାର ଅଛି, ସେ ମେହେର ବା ଭରଣ ପୋଷଣ ପାଇବାକୁ ହକଦାର। ସେହି ମହିଳା ଜଣେ ଝିଅ, ବିଧବା, ଜେଜେମା, ମା, ପୁଅର ଝିଅ ହିସାବରେ ସମ୍ପତ୍ତି ପାଇପାରିବେ। ଜଣେ ବିଧବା ଯଦି ଛୁଆ ପିଲା ଥାନ୍ତି ତାହେଲେ ସେ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର 1/8 ଓ ଯଦି ଛୁଆ ପିଲା ନଥାନ୍ତି 4/1 ପାଇପାରିବେ। ତ ଯଦି 2 ବିଧବା ଥାନ୍ତି ତାହେଲେ ମହିଳା ମିଶି ମହିଳା 1/8 କିମୀ 1/4 ସମ୍ପତ୍ତିର ପାଇପାରିବେ। ଜଣେ ମୁସଲମାନ ଝିଅର ଭାଇ ନଥିଲେ ସେ ସମ୍ପତ୍ତିର 1/2 ପାଇବ ଓ ଭାଇ ଥିଲେ ଭାଇ ଭାଗର 1/2 ପାଇବ। ଜଣେ ପୁରୁଷ ଓ ମହିଳାଙ୍କ ଭାବରେ 2 ପାଇବେ। ଜଣେ ମୁସଲିମ ମାଆର ଛୁଆ ପିଲା ଥିଲେ ତା ପୁଅ ସମ୍ପତ୍ତିର 1/3 ପାଇବ ଓ ଛୁଆ ପିଲା ନଥିଲେ 1/6 ପାଇବ। ଜେଜେମା ଓ ଆଇ 1/6 ସମ୍ପତ୍ତି ପାଇବାକୁ ହକଦାର। ମେହେର ମୁସଲିମ ବିବାହର ଏକ ଅବିଚ୍ଛେଦ। ବିବାହ ବିଚ୍ଛେଦରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀ ମେହେର ଫେରିବାକୁ ବାଧ୍ୟ। ଇଚ୍ଛାପତ୍ର ଓ ୱାସିୟତ ଆଉ ଇଚ୍ଛାପତ୍ର ବିଷୟରେ ଜଣେ ମୁସଲମାନ ନିଜ ସମ୍ପତ୍ତିର 1/3 ଅଧିକ ୱାସିୟତ କାହାକୁ ଦେଇପାରିବେ ନାହିଁ, 1/3 ବେଶୀ ଦେଇପାରିବେନି କାହାକୁ ୱାସିୟତର। କିନ୍ତୁ ଜଣେ ମହିଳାଙ୍କ ନିଜର ରକ୍ତ ସମ୍ପର୍କ ନଥିଲେ ସେ ସ୍ୱାମୀଙ୍କ ନାମରେ 2/3 ସମ୍ପତ୍ତିକୁ ୱାସିୟତ ମାଧ୍ୟମରେ ଦେଇପାରିବେ। ଏଇ ତ ଗଲା ମୁସଲିମ ମହିଳାମାନଙ୍କ ସମ୍ପତ୍ତିଗତ ଅଧିକାର। ବର୍ତ୍ତମାନ ଆମେ ଆଲୋଚନା କରିବା ଖ୍ରୀଷ୍ଟିଆନ ମହିଳାଙ୍କ ସମ୍ପତ୍ତିଗତ ଅଧିକାର। ଖ୍ରୀଷ୍ଟିଆନ ମାନଙ୍କ ଭାରତୀୟ ଉତ୍ତରାଧିକାର

0: ଅଧିକାରୀ ଆଇନ ଯେଉଁ 1925 ଦ ଇଣ୍ଡିଆନ ସକ୍ସେସନ ଆକ୍ଟ 1925 ଅନୁସାରେ ଜଣେ ଖ୍ରୀଷ୍ଟିଆନ ବିଧବା ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର ଏକ ତୃତୀୟାଂଶ ପାଇବାକୁ ହକଦାର। ଅନ୍ୟ ଦୁଇ ତୃତୀୟାଂଶ ସମ୍ପତ୍ତିରେ ସମସ୍ତ ସନ୍ତାନ, ସେ ପୁଅ ହେଉ ବା ଝିଅ, ସମାନ ଭାଗ ପାଇବାକୁ ହକଦାର। ଜଣେ ଝିଅର ବିବାହ ପରେ ମଧ୍ୟ ନିଜ ପୌତୃକ ସମ୍ପତ୍ତିରେ ଅନ୍ୟ ପୁଅ ଓ ଝିଅଙ୍କ ସହିତ ସମାନ ଭାଗ ପାଇବ। ମୃତ ବ୍ୟକ୍ତିର ପୁଅ କିମ୍ବା ଝିଅ ତାଙ୍କ ପିତାଙ୍କ ସମ୍ପତ୍ତି ପାଇବାରେ ହକଦାର। ବିବାହ ସମୟରେ ମହିଳାଙ୍କୁ ଦିଆଯାଇଥିବା ଉପହାର ଗୁଡ଼ିକ ସେହି ମହିଳାଙ୍କର ସମ୍ପତ୍ତି ରୂପେ ପରିଗଣିତ ହେବ। ଏହି ସମ୍ପତ୍ତିକୁ ଭାଗ କରାଯାଇ ପାରିବ ନାହିଁ। ଗର୍ଭସ୍ଥ ସନ୍ତାନର ମଧ୍ୟ ନିଜ ପୌତୃକ ସମ୍ପତ୍ତିରେ ଅନ୍ୟ ସନ୍ତାନଙ୍କ ପରି ସମାନ ଅଧିକାର ଅଛି। ଖ୍ରୀଷ୍ଟିଆନ ମହିଳାଙ୍କ ଭରଣ ପୋଷଣ ଦାୟିତ୍ୱ ତାଙ୍କ ସ୍ୱାମୀଙ୍କର ଓ ସ୍ୱାମୀ ମରିଗଲା ପରେ ତାଙ୍କ ସନ୍ତାନମାନେ ସେହି ମହିଳାଙ୍କର ଭରଣ ପୋଷଣ କରିବେ। ଝିଅର ବିବାହ ବେଳେ ଯଦିଓ କନ୍ୟା ପିତା ଉପହାର ଓ ଅନ୍ୟ ଜିନିଷ ବାବଦରେ ଟଙ୍କା ଖର୍ଚ୍ଚ କରିଥାନ୍ତି, ସେ ନିଜ ପିତାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକଦାର।
1: ହଁ ଭଉଣୀ, ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ତ ଶୁଣିଲେ। ଆଲୋଚନା କରିଥିଲେ ଡକ୍ଟର ବିନୋଦିନୀ ରଥ।

ଏଠି ଆମ ଭଉଣୀମାନଙ୍କୁ ଅନୁରୋଧ ଯେ ପିଲା ହୁଅନ୍ତୁ ବା ବୟସ୍କ ଲୋକ ହୁଅନ୍ତୁ, ବାହାରେ ନ ଖାଇ କିମ୍ବା ବାହାର ଜଳଖିଆ ନ ଆଣି ଘରେ ତିଆରି କରି ଗରମ ଥିବା ଅବସ୍ଥାରେ ନିଜେ ଖାଆନ୍ତୁ, ପରିବାରର ଅନ୍ୟ ସଦସ୍ୟଙ୍କୁ ଖୁଆନ୍ତୁ। ପତଳା ଛାଡ଼ା ହେଲେ ORS ପଣା ପିଅନ୍ତୁ। ଘରର ସବୁ ସଦସ୍ୟ ଯେମିତି ରାତିରେ ମଶାରି ଟାଙ୍ଗି ଶୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା। ତା ଛଡ଼ା ଘର ପାଖରେ ପାଣି ଜମି ରହିବାକୁ ଦେବା ନାହିଁ। ଯେଉଁଠି ଖାଲ ଜାଗା ଅଛି, ପାଣି ଜମି ରହୁଛି, ତାକୁ ନିଷ୍କାସନ କରିବାର ବ୍ୟବସ୍ଥା କରିବା। ଘର ଚାରିପଟ ଘାସ କିମ୍ବା ଗଛର ଲଟା ଆଦି ବଢ଼ିଯାଇଛି, ତାକୁ କାଟି ସଫା କରିବା। ଆମେ ଯେଉଁ ପାଣି ପିଉଛୁ ତାର ଯେଉଁ ଉତ୍ସ କୂପ ହଉ ବା ନଳକୂପ ହଉ, ତା ଚାରିପଟ ଯେପରି ପରିଷ୍କାର ପରିଚ୍ଛନ୍ନ ରହିବ ସେଥିପ୍ରତି ଟିକେ ଧ୍ୟାନ ଦେବା। ଯେମିତି ବ୍ୟବହୃତ ପାଣି ସେଇ କୂଅ କିମ୍ବା ନଳକୂଅ ଚାରିପାଖରେ ଜମି ନ ରହେ। ଆମେ ସାବଧାନ ହେଲେ ମ୍ୟାଲେରିଆ ହଉ କିମ୍ବା କୌଣସି ଜଳବାହିତ ରୋଗ ଠାରୁ ଆମେ ଦୂରରେ ରହିପାରିବା। ଭଉଣୀ, ବର୍ଷା ଦିନରେ ଗଛଟିଏ ଲଗେଇଲେ ଗଛଟି ଶୀଘ୍ର ବଢ଼ିପାରେ ଏବଂ ଆମକୁ ସେତେ ବେଶୀ ଯତ୍ନ ନେବାକୁ ପଡ଼େ ନାହିଁ। ତେଣୁ ଏହି ସମୟଟି ପ୍ରକୃଷ୍ଟ ସମୟ ଗଛ ଲଗାଇବାର। ଆମର ଟିକେ ମାନସିକତା ରଖିବା ଦରକାର ଯେ ଆମେ ନିଶ୍ଚୟ ଜୀବନକାଳ ଭିତରେ 5-6 ଗଛ ଲଗାଇ ତାକୁ ବଡ଼ କରିବା। ବିଶେଷ କରି ପିଲାମାନଙ୍କର ଜନ୍ମଦିନରେ କିମ୍ବା ନିଜର ବିବାହ ବାର୍ଷିକୀ ପାଳନ ସମୟରେ ଗୋଟିଏ ଗଛ ଲଗାନ୍ତୁ, ନିଜ ବାଡ଼ିରେ ହଉ ଅବା ରାସ୍ତା କଡ଼ରେ, ତାର ଟିକେ ଯତ୍ନ ନିଅନ୍ତୁ। ଆଉ ଯଦି ଖୋଲା ଜାଗା ଅଛି ସେଥିରେ ମଧ୍ୟ ଆପଣ ବାଡ଼ ଘେରି କିଛି ଗଛ ଲଗାଇ ପାରିବେ। ଆମେ ଯଦି ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଛ ଲଗାଇବା ତାହା ମଧ୍ୟ ଆମର ପରିବେଶ ପାଇଁ ଗୋଟିଏ ବଡ଼ ଅବଦାନ ରହିବ, ଆଉ ଆମେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା। ଏ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଠି ରଖି ରହୁଛୁ। ନମସ୍କାର।

ସଚାଇଲା ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଶର୍ମିଷ୍ଠ ମହାନ୍ତି। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 1:50 ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ବ୍ୟକ୍ତି ତିମର ଲିସ୍ତେ ଓ ମ୍ୟାମାର ପ୍ରତିପକ୍ଷଙ୍କ ସହ ପୃଥକ ପୃଥକ ଆଲୋଚନା ବୈଠକରେ ଯୋଗଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ବ୍ରିକ୍ସ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆଜିଠାରୁ ନୂଆଦିଲ୍ଲୀରେ ଡ୍ରୋନ୍ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସର ନିଷେଧାଦେଶ ଜାରି। ନେପାଳକୁ 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଭାରତ। ମୃତ୍ୟୁ ସଂଖ୍ୟା 1,300। ଆଜି ସେମିଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ। ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ନିର୍ମିତ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆତ୍ମନିର୍ଭରତାର ଦୃଷ୍ଟିକୋଣ ସହ ଅଗ୍ରସର ହେଉଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ନୂଆଦିଲ୍ଲୀରେ ବିଶ୍ୱ ଏରୋସ୍ପେସ୍ ଯୋଗାଣ ଶୃଙ୍ଖଳରେ ସମନ୍ୱିତ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଧାରିତ ଜାତୀୟ ପଦକ୍ଷେପ ଭୋର୍ଟେକ୍ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ନାଇଡୁ ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭାରତୀୟ ମହାକାଶ ଓ ପ୍ରତିରକ୍ଷା ବଜାର କ୍ଷେତ୍ର ଗତବର୍ଷ $30 ବିଲିୟନ୍ ରହିଥିଲା। ଆସନ୍ତା 2035ରେ ଏହା ବୃଦ୍ଧି ପାଇ $61 ବିଲିୟନ୍ ପହଞ୍ଚିବାର ଆକଳନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଏହି ସମୟସୀମା ମଧ୍ୟରେ ଦେଶରେ ବିମାନ ଯାତ୍ରା

କ୍ଷେତ୍ର ବର୍ଷକୁ 8.9% ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସମାରୋହରେ ଯୋଗଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ସମୀର କୁମାର ସିହ୍ନା କହିଛନ୍ତି, ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି। ବିମାନ ବନ୍ଦର ସଂଖ୍ୟା 2014 74 ଥିବାବେଳେ ଏବେ ଏହା ବୃଦ୍ଧି ପାଇ 166ରେ ପହଞ୍ଚିଛି। ବିମାନ ସଂଖ୍ୟା ମଧ୍ୟ 2014 350ରୁ ବୃଦ୍ଧି ପାଇ 850 ହୋଇଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମାଲେସିଆ, ତିମର ଲେସ୍ତେ ଏବଂ ମିଆଁମାର ପ୍ରତିପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀଠାରେ କୃଷି ଏବଂ ଜଙ୍ଗଲ ନବମ ଏସୀୟ ଭାରତ ମନ୍ତ୍ରୀସ୍ତରୀୟ ବୈଠକରେ ଗତକାଲି ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଛି। ମାଲେସିଆର କୃଷି ଏବଂ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ସାବୁଙ୍କ ସହ ଶ୍ରୀ ଚୌହାନ ବିଭିନ୍ନ ପ୍ରସଙ୍ଗ, ଶିକ୍ଷା, ଦକ୍ଷତା ଏବଂ ଉନ୍ନତ କାର୍ଯ୍ୟାବଳୀ ସମ୍ପର୍କରେ ମତ ବିନିମୟ କରିଥିଲେ। ଏ ବୈଠକରେ ଦୁଇ ଦେଶ ମଧ୍ୟରେ ଯୁଗ୍ମ କୃଷି ଗବେଷଣା, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଉପରେ ମିଳିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସେହିଭଳି ତିମର ଲେସ୍ତର କୃଷିମନ୍ତ୍ରୀ ମାର୍କୋସ୍ ଦା କ୍ରୁଜ୍ ଦୁଇ ଦେଶ ମଧ୍ୟରେ କୃଷି ଏବଂ ଖାଦ୍ୟ ସୁରକ୍ଷା ପ୍ରସଙ୍ଗ ଉପରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଇତିମଧ୍ୟରେ ଶ୍ରୀ ଚୌହାନ ମିଆଁମାର ପ୍ରତିପକ୍ଷ ମିନ୍ ନାଉଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ସହଯୋଗ ବୃଦ୍ଧି କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଲୋଚନା ହୋଇଛି। ଉଭୟ ଦେଶ ଡାଲିଜାତୀୟ ଶସ୍ୟ, କପା, ଦୁଗ୍ଧଜାତ କ୍ଷେତ୍ରରେ ବିକାଶ ଏବଂ କୃଷି ଶିକ୍ଷା ଉପରେ ନୂତନ ମାର୍ଗ ଉନ୍ମୋଚନ ପାଇଁ ସହମତି ହୋଇଛନ୍ତି। ଜାପାନ ବାୟୁ ଆତ୍ମ ପ୍ରତିରକ୍ଷା ବାହିନୀ ଲଢୁଆ ବିମାନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଭାଗିତାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ଗତ ମାସରେ ଜାପାନ ପ୍ରତିପକ୍ଷ ସିଞ୍ଜିରୋ ଓଇଜୁମିଙ୍କ ସହ ହୋଇଥିବା ଫଳପ୍ରଦ ଆଲୋଚନା ପରିପ୍ରେକ୍ଷୀରେ ଏହି ଲଢୁଆ ବିମାନ ଭାରତ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ବୀର ଗାର୍ଡିଆନ୍ ଅଭ୍ୟାସ ମାଧ୍ୟମରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମନ୍ୱୟକୁ ସୁଦୃଢ଼ କରିବା ଏଭଳି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ନାବାଳକଙ୍କ ଦ୍ୱାରା ବ୍ୟବହାର ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମଲ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏକ ବେସରକାରୀ ସଂଗଠନ ଦ୍ୱାରା ଆଗତ ଆବେଦନ ଉପରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରାଯାଇଛି। ଏହି ପ୍ଲାଟଫର୍ମଗୁଡ଼ିକରେ 13 ବର୍ଷରୁ ଆକାଉଣ୍ଟ ଖୋଲିବାର ବ୍ୟବସ୍ଥା ରହିଥିବା ବେଳେ ଭାରତୀୟ ଆଇନର ଏହା ପରିପନ୍ଥୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କାରଣ ଭାରତୀୟ ଆଇନ 18 ବର୍ଷରୁ କମ୍ ବୟସ୍କଙ୍କୁ ନାବାଳକ ଭାବେ ବିବେଚନା କରେ। ଏହାଦ୍ୱାରା ଏହି ପ୍ଲାଟଫର୍ମଗୁଡ଼ିକରେ ଭାରତୀୟ ଆଇନ ଅନୁଯାୟୀ ରହିଥିବା ପଦକ୍ଷେପ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ଏହି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚାଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସ ନିଷେଧାଦେଶ ଜାରି କରିଛି। 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସମ୍ମିଳନୀ ଆୟୋଜନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଧାରା 163 ଅନୁଯାୟୀ ଏହି ନିଷେଧାଦେଶ ଜାରି କରାଯାଇଛି। ଯେକୌଣସି ପ୍ରକାର ମାନବବିହୀନ ବାୟୁଯାନ, ଉଡ଼ାଣ ସାମଗ୍ରୀ, ପାରାଗ୍ଲାଇଡର, ପାରାମୋଟର, ହ୍ୟାଙ୍ଗ ଗ୍ଲାଇଡର, ଗରମ ବାୟୁ ଆଧାରିତ ବେଲୁନ୍ ଏବଂ ପାରା ଜମ୍ପିଂ ଆଦି ଏଥିରେ ଅନ୍ତର୍ଭୁକ୍ତ। ନିଷେଧାଦେଶ ଉଲ୍ଲଙ୍ଘନ କ୍ଷେତ୍ରରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ଚେତାବନୀ ଦେଇଛି। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ମାନବିକ ସହାୟତା କ୍ଷେତ୍ରକୁ ବ୍ୟାପକ କରିଛି। 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଇତିମଧ୍ୟରେ ନେପାଳକୁ ଯୋଗାଇ ଦିଆଯାଇଛି। ସନ୍ଧାନ ଏବଂ ଉଦ୍ଧାର ତଥା ମୃତଦେହ ଚିହ୍ନଟ କ୍ଷେତ୍ରରେ ସହାୟତା ପାଇଁ 54 ଜଣ ବିଶେଷଜ୍ଞଙ୍କୁ ଭାରତ ସେଠାରେ ନିୟୋଜିତ କରିଛି। ନେପାଳରେ ଥିବା ଭାରତୀୟ ଦୂତାବାସ ଗତକାଲି କହିଛି, 35 ଟନ୍ ରିଲିଫ୍ ଏବଂ ଉଦ୍ଧାର ସାମଗ୍ରୀ ନେଇ 8ମ ଭାରତୀୟ ବାୟୁସେନା ବିମାନ
କାଠମାଣ୍ଡୁରେ ଅବତରଣ କରିଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଭାରତ ବିଭିନ୍ନ ପ୍ରକାର ବୈଷୟିକ ଉପକରଣ ନେପାଳକୁ ପ୍ରଦାନ କରିଛି ବୋଲି ଦୂତାବାସ।

0: ହ୍ରାସ କରିଛି। ଅନ୍ୟପକ୍ଷରେ ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1377କୁ ବୃଦ୍ଧି ପାଇଛି। 5000ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଚିତୱାନରେ ସର୍ବାଧିକ 364 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ପୂର୍ବ ନବଲ ପରଶୀରେ 228 ଏବଂ ପଶ୍ଚିମ ନବଲ ପରଶୀରେ 222 ଜଣଙ୍କର ପ୍ରାଣହାନି ଘଟିଛି। 13600ରୁ ଅଧିକ ଲୋକଙ୍କୁ ଇତିମଧ୍ୟରେ ଉଦ୍ଧାର କରାଯାଇ ସାରିଲାଣି। ଚୀନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ସେପାଖରେ 43 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିବ୍ବତ ପଟେ 500ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ସିଡ୍ନୀଠାରେ ଅଷ୍ଟ୍ରେଲୀୟ ଫ୍ଲିଟ୍ କମାଣ୍ଡର ରିୟର ଆଡମିରାଲ ଅନିତା ୱିଲିୟମ୍ସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶର ନୌସେନା ମଧ୍ୟରେ ସହଯୋଗ ଏବଂ ଆନ୍ତଃକାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପ୍ରସଙ୍ଗରେ ମତ ବିନିମୟ ହୋଇଥିବା ଭାରତୀୟ ନୌସେନା କହିଛି। ଅଷ୍ଟ୍ରେଲିଆର ଉନ୍ନତ ନୌସେନା ଦକ୍ଷତା ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି। ଆଡମିରାଲ ସ୍ୱାମୀନାଥନ କୁଟାବୁଲ୍ଠାରେ ରୟାଲ ଅଷ୍ଟ୍ରେଲୀୟ ନୌସେନା ଘାଟି ଏବଂ ଭିତ୍ତିଭୂମି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଆଡମିରାଲ ସ୍ୱାମୀନାଥନ ଦ୍ୱିପାକ୍ଷିକ ସାମୁଦ୍ରିକ ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ଉଭୟ ରାଷ୍ଟ୍ରର ନୌସେନା ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଖେଳ ଖବର ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଭାରତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅପରାଜୟ ଦଳ ଭାବେ ସେମିଫାଇନାଲ୍ରେ ପହଞ୍ଚିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଥାଇଲାଣ୍ଡ ହଂକଂ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଆସନ୍ତାକାଲି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାଣିପାଗ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସାମ ମେଘାଳୟ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ବିହାର ଝାଡ଼ଖଣ୍ଡ ଛତିଶଗଡ଼ କେରଳ ମାହେ ଏବଂ ଉତ୍ତରାଖଣ୍ଡରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ସାମଗ୍ରୀ ବିନିର୍ମାଣଠାରୁ ଆରମ୍ଭ କରି ସ୍ୱଦେଶୀ ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତାର ସହ ଭାରତ ଅଗ୍ରସର ହେଉଛି କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ମାଲେସିଆ ତିମର ଲିସ୍ତେ ଓ ମିଆଁମାର ପ୍ରତିପକ୍ଷଙ୍କ ସହ ପୃଥକ୍ ପୃଥକ୍ ଆଲୋଚନା ବୈଠକରେ ଯୋଗଦେଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ବ୍ରିକ୍ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ଆଜିଠାରୁ ନୂଆଦିଲ୍ଲୀରେ ଡ୍ରୋନ୍ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସର ନିଷେଧାଦେଶ ଜାରି। ନେପାଳକୁ 130 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଭାରତ। ମୃତ୍ୟୁ ସଂଖ୍ୟା 1373କୁ ବୃଦ୍ଧି ଏବଂ ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ସେମିଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the mid

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କରୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ସଂଯୁକ୍ତ ଆରବ ଏମିରେଟ୍ସର ଆନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା।

0: କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଅବସରରେ ଆଜି ୟୁଏଇ କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥ ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୋକ୍ ଅଲମାରୀଙ୍କ ସହ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ୟୁଏ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଏଥିରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପନୀତି ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ପରବର୍ତ୍ତୀ ବୈଠକରେ ରାଜ୍ୟର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶ ଏବଂ ଡାଉନ୍ଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ସୁଯୋଗ ଓ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ କାଉନ୍ସିଲ୍ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ ପରିଦର୍ଶନ କରିବେ। ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ସର୍କୁଲାର ଇକୋନୋମି ଏବଂ ସ୍ଥାୟୀ ଶିଳ୍ପ ବିକାଶର ସମ୍ଭାବନା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବ୍ୟବସାୟିକ ସୁଯୋଗ, ବଜାର ସଂଯୋଗ ଏବଂ ଓଡ଼ିଶା ୟୁଏଇ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଓଡ଼ିଶାର ବ୍ୟବସାୟୀ ପ୍ରତିନିଧି ଦଳ ସହ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରହିଛି। ଆବୁଧାବିଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ଶିଳ୍ପପତିଙ୍କ ସହ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ 2,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ପ୍ରାୟ 9,00,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ପୂର୍ବରୁ ଆଜି ସମ୍ବଲପୁରସ୍ଥିତ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆ ଧାନ ବା ସରିଆ ଧାନ ପହଞ୍ଚିଛି। ଆସନ୍ତା ମଙ୍ଗଳବାର ଦିନ ନୂଆଖାଇ ପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ମା' ସମଲେଶ୍ୱରୀଙ୍କ ନିକଟରେ ଦିନ 9:40 ରୁ 9:45 ମଧ୍ୟରେ ନବାନ୍ନ ଲାଗି ହେବ। ନୂଆ ଧାନରେ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କଠାରେ ଅର୍ପଣ କରିବାର ବିଧି ରହିଛି। ବର୍ଷର ପ୍ରଥମ ଅମଳ ନୂଆଧାନରେ ପ୍ରସ୍ତୁତ ନୈବେଦ୍ୟ ନୂଆଖାଇରେ ଲାଗି କରାଯିବା ସମ୍ପର୍କରେ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି।
1: ଦେଖନ୍ତୁ, ଏଇଟା ଧାନ ତ ପହଞ୍ଚିଲା ଇହାଦେ, ଏଇଟା ମୋଟ ଆଜି ପହଞ୍ଚିଛେ, ହେଲେ ଆମର ବାକି ପୂଜାରୀ ମାନେ ଭାଇମାନେ ଅଛନ୍, ତାହା ଲେଖି ଦିନେ ଦିନ ଭିତରେ ତାହା ପଲେଇ ଆସବା। ଆଉ ଏଇଟା ଧାନ ଏଇଟା ଆସବା ଇହାଦେ, ଧାନକେ ପହିଲା ଇନୁ ବାଛିବେ, ପହିଲା ତାପରେ ଖରାରେ ଶୁଖାଇବା, ଛାଲି ବାହାର କରାଇବା, ଆଉ ଚାଉଳକେ ଚୁରି କରି ଦି ଗୁଡ଼ ମହୁ ଦେଇକରି ନୂଆ ଚାଉଳ ବନାହବା। ଏଇଟା 15 ପଞ୍ଚମ ଦିନ ଯେନ୍ ଲଗନଟା ବାହାରିଛେ 9:40 ସମ୍ମାନ ଲାଗବା, ସେଟା ତାର ଉତାରୁପରେ ଆମର 5 ଅଛନ୍, 115 ସେମାନଙ୍କୁ ଲଗାହବା।
0: ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଜ୍ୟପାଳ ବାଘାଯତୀନଙ୍କୁ ଜଣେ ମହାନ୍ ବିପ୍ଳବୀ ଏବଂ ସ୍ୱାଧୀନତା ସଂଗ୍ରାମୀ ବର୍ଣ୍ଣନା କରିବା ସହ ତାଙ୍କର ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅଦମ୍ୟ ସାହସ, ଅସୀମ ଦେଶପ୍ରେମ ଏବଂ ମହାନ ତ୍ୟାଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଅନୁଗୁଳ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରୁଦ୍ର ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିଏମ୍ଏଫ୍ ପାଣ୍ଠିର ସଠିକ୍ ବିନିଯୋଗ ମାଧ୍ୟମରେ ଖଣି ଅଧ୍ୟୁଷିତ ଅଞ୍ଚଳର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଦକ୍ଷତା ବିକାଶ, ମହିଳା ଓ ଶିଶୁ କଲ୍ୟାଣ, କୃଷି, ଗମନାଗମନ, ଭିତ୍ତିଭୂମି ଏବଂ ସ୍ୱଚ୍ଛ ପରିବେଶ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀ ପ୍ରଧାନ ଅମଲାପଡ଼ାଠାରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଏବଂ ଅନୁଗୁଳ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସ୍ରେ 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀ ନିବାସର ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ନେଇ ଚିନ୍ତାଧାରାରେ ପରିବର୍ତ୍ତନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ ଗତ 2003 ଏହି ଦିବସ ପାଳିତ ହୋଇଆସୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଆତ୍ମହତ୍ୟା ସମାଧାନ ନୁହେଁ, ନିରାଶରେ ଥିବା ଲୋକଙ୍କୁ ଆଶାର ହାତ ବଢ଼ାଇବା ସହିତ ସେମାନଙ୍କ କଥା ଶୁଣିବା ଏବଂ ଜୀବନକୁ ଆଉ ଏକ ସୁଯୋଗ ଦେବା ପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କ ବାର୍ତ୍ତାରେ କହିଛନ୍ତି, ଦୃଢ଼ ମାନସିକ ସଚେତନତା, ସହଜରେ ଉପଲବ୍ଧ ସହାୟତା ବ୍ୟବସ୍ଥା ଏବଂ ସମ୍ବେଦନଶୀଳ ସାମାଜିକ ସହଯୋଗ ମାଧ୍ୟମରେ ନିରାଶର ମୁହୂର୍ତ୍ତରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। बौद्ध जिला को दक्षता विकास

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ତାଙ୍କର ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା।
1: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ଇନ୍କ୍ୟୁବେସନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ରତି ଶତପଥୀଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ବିମଳ ପଣ୍ଡା। ଶ୍ରୋତା ବନ୍ଧୁ, ଏଠି ଶେଷ କରୁଛୁ ଆଜିର ସୁଗମ ସଂଗୀତ କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଭାଇ ନମସ୍କାର।
1: ଆଜ୍ଞା ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ଆକାଶ ନାୟକ, ଘର ଜୟପୁର ଟାଉନ, ଡିଷ୍ଟ୍ରିକ୍ଟ କୋରାପୁଟ।
0: ବୟସ କେତେ ଆପଣଙ୍କର?
1: ବୟସ 30।
0: ଚଳାଚଳ କେମିତି ଭାଇ, କଣ କରିକି ଜୀବିକା ନିଜର?
1: ମୁଁ ତ ସିଭିଲ କଣ୍ଟ୍ରାକ୍ଟିଂ କରୁଛି, ଅପିଲ ମୁଁ ଛେଳି ଆଉ କୁକୁଡ଼ା ମିଶେଇ କରୁଛି। ଗୋଟେ ସାଇଡ୍ ଛେଳି ଆଉ ଗୋଟେ କୁକୁଡ଼ା ଅଛନ୍ତି।
0: ପ୍ରାୟ କେତେ ଜାଗାରେ ଆମର ଛେଳି ପାଳନ କରୁଛନ୍ତି ଭାଇ?
1: 15% ଛେଳି ପାଳନ କରୁଛି। ମୁଁ ତ ଛୋଟ ବେଳରୁ କୁକୁଡ଼ା ଛେଳି ଏମାନଙ୍କ ସହିତ ରହି ଆସୁଛି, ମୋର ହବି ଥିଲା। ତାପରେ ୟୁଟ୍ୟୁବ ମାଧ୍ୟମରେ ଦେଖିଲେ ଆୟରୁ କେମିତି ଇନକମ ସୋର୍ସ କରିବ, ଏଇଟାକୁ ସେଇଟା ଦେଖିକି ମୁଁ ଷ୍ଟାର୍ଟ କରିଥିଲି।
0: ପ୍ରାୟ କେତେ ଛେଳି ଅଛନ୍ତି ସେଇଠି?
1: 50ଟା ଖଣ୍ଡେ ଛେଳି ଥିଲା ମ୍ୟାଡମ, ଏବେ ବିକ୍ରି ହେଇଯାଇଛି, 30ଟା ଖଣ୍ଡେ ଅଛନ୍ତି ଏବେ।
0: ପ୍ରଥମରୁ ଆଣିଲେ କେମିତି?
1: ଆମର ତ ଅଧିକାଂଶ ଆଜ୍ଞା ଲୋକାଲ ବ୍ରିଡ ଉପରେ କାମ କରୁଛନ୍ତି, ମାନେ ପିଓର ଦେଶୀ ଛେଳି, ଯାହା ବ୍ରିଡ ର ନାଁ ହେଉଛି ବ୍ଲାକ୍ ବେଙ୍ଗଲ ବୋଲି କୁହାଯାଏ। ସେ ଛେଳିଟା ଆମ କ୍ଲାଇମେଟ ପାଇଁ ସେଟା ପୁରା ପରଫେକ୍ଟ, ଜୟପୁର ଅଞ୍ଚଳ ପାଣିପାଗ ପାଇଁ, ଆମ କୋରାପୁଟ ଜିଲ୍ଲା ପାଇଁ ସେ ଛେଳିଟା ବେଷ୍ଟ ରହୁଛି, ତାର ରୋଗ ପ୍ରତିରୋଧ ଶକ୍ତି ଭଲ, ସେଥିପାଇଁ ଆମେ ସେ ବ୍ରିଡ ଉପରେ ଫୋକସ କଲୁ। ଆମେ ଲୋକାଲ ଏରିଆରେ ତାଙ୍କେ ବୁଲିକି ଚରିକି ବି ତାଙ୍କେ ରହିଯାଇ ପାରୁଛନ୍ତି।
0: ଆରମ୍ଭ କଲାବେଳକୁ ଆପଣଙ୍କୁ କେତେ ଖର୍ଚ୍ଚ କରିବାକୁ ପଡିଥିଲା, କେମିତି ତାର ଯୋଜନା କଲେ ପ୍ରଥମେ?
1: ଆରମ୍ଭରୁ ଆକ୍ଚୁଆଲି ମ୍ୟାମ୍ ପୁରା ଛୋଟ ଛୋଟ ଛେଳି ଆଣିଥିଲୁ, ବୟସ ତାର ହବ ଗୋଟେ 3 ମାସ ହବ, ଏମିତି ପୁରା ଛୋଟ ପିଲା ଥିଲେ, ସେଇ ଟାଇମରେ ଆଣିଥିଲୁ ଆମେ ତାଙ୍କୁ। ତାଙ୍କୁ ଆଣିକି ଆମେ ଯତ୍ନ କରିଥିଲୁ, ଡାଳ ପତ୍ର ନିଜେ ଆଣିକି ବାହାର ଆଣି ଖୋଇବାକୁ ଦେଇଥିଲୁ, ସେଥିରୁ ତାଙ୍କେ ବଡ ହେଇକି ତାଙ୍କେ ନିଜେ ନିଜେ ବ୍ରିଡିଂ କରି ତାଙ୍କ ଛୁଆ ଜନ୍ମ କରି ତାଙ୍କର ବଂଶ ବିସ୍ତାର କରିଥିଲେ।
0: ଆଜ୍ଞା, ପାଞ୍ଚରା ମାଈ ଛେଳି ଆଣିଥିଲେ, ତା ସହିତ ଗୋଟେ
1: ଗୋଟେ ବୋଦା ଆଣିଥିଲୁ।
0: ବୋଦା ଆଣିଥିଲେ ଛୋଟବେଳୁ ଯେତେବେଳେ ଆଣନ୍ତି, ସେମାନଙ୍କର ଯତ୍ନ କେମିତି ନିଆଯାଏ ଭାଇ?
1: ଛୋଟବେଳେ ଟିକେ ଅଧିକ ଯତ୍ନ ନେବାକୁ ପଡେ ମ୍ୟାମ, କାରଣ ଛୋଟ ଛୋଟ ଥିବେ, ସେମାନେ ବାହାରକୁ ଛାଡ଼ି ହେବ ନାହିଁ, ତାର ଭ୍ୟାକ୍ସିନେସନ ପ୍ରପର ସେଡ୍ୟୁଲ ଗୋଟେ ଅଛି, ସେ ଭ୍ୟାକ୍ସିନେସନ ଭେଟେନାରୀ ଡକ୍ଟର ସହିତ କଥା ହେଇରେ ତାର ପ୍ରପର ଭ୍ୟାକ୍ସିନେସନ, ତାର ଆଣ୍ଟିବାୟୋଟିକ୍ସ କଣ ଲାଗିବ, କୋଉ ଋତୁରେ ତାର କେମିତି ମ୍ୟାନେଜମେଣ୍ଟ କରିବେ, ସେଟା ସବୁ ପଚାରିଥିଲୁ ଆମେ ଯାଇକି। ଦେଶୀ ଛେଳି ସେଥିପାଇଁ ଏତେ ବି ଯତ୍ନ ନେବାକୁ ପଡେ ନାହିଁ, ହାଇବ୍ରିଡ୍ ଛେଳି ଆପଣ ରଖିଥିଲେ ତାର ତ ପ୍ରପର କରିବାକୁ ପଡିବ। ଆମେ କଣ କରୁ, ମେଜର ଯୋଉ ପ୍ରୋବ୍ଲେମ ଅଛି, ଯାହା ପିପିଆର ବୋଲି ଗୋଟେ ଦିଆଯାଏ, ବର୍ଷା ଦିନ ଆରମ୍ଭ ଆଗରୁ ଛେଳି ମରୁଡ଼ି ବୋଲି କୁହାଯାଏ ତାକୁ, ସେଟା ଟିକେ ମାରାତ୍ମକ ରୋଗ ଛେଳି ପାଇଁ, ଭ୍ୟାକ୍ସିନ ଟା ଆମେ ଦେଇଦେଉ ବର୍ଷା ଦିନ ଆରମ୍ଭ ହେଲା ବେଳେ, ଆଉ ଛେଳି ବସନ୍ତ ବୋଲି ଗୋଟେ ଆସେ, ସେଟା ବି ଆମେ ଦେଇଥାଉ, ଆଉ ବାକି ଟାଇମରେ ନର୍ମାଲ ଆଣ୍ଟିବାୟୋଟିକ୍ ସେଟା ଯାକ ୟୁଜ କରିକି ଛେଳି ଯେମିତି ଖାସ ଲସମ ହେଲା ସେଟା ଭେଟେନାରୀ ବାଲା କଥା ହେଇକି ଆମେ ଦେଇଦେଇଥାଉ।
0: ହେଲେ ସେ ସବୁ ଯୋଉ ଭ୍ୟାକ୍ସିନ ଦିଅନ୍ତି ଆପଣ, ଟୀକାକରଣ କରାନ୍ତି, ବିଭାଗ ତରଫରୁ କରାଯାଏ ନା ନିଜସ୍ୱ ଦେହ ଦେବାକୁ ପଡୁଛି, କିଛି ଟଙ୍କା ଖର୍ଚ୍ଚ କରୁଛନ୍ତି?
1: ଆମ ଅନ୍ତା ପଞ୍ଚାୟତ ଯାଉଛି ସେ ଏରିଆଟା, ସେଠୁ ଏଲ୍ଆଇ ଆସନ୍ତି, ତାଙ୍କେ ଭ୍ୟାକ୍ସିନ ଧରିକି ଆସନ୍ତି, ଗଭର୍ଣ୍ଣମେଣ୍ଟ ସପ୍ଲାଇ ହଉଛି ସେ ଭ୍ୟାକ୍ସିନ ଯା, ତାଙ୍କେ ଆସିକି ଭ୍ୟାକ୍ସିନେସନ କରିଦିଅନ୍ତି।
0: କୋଉ ପ୍ରକାର ଲକ୍ଷଣ ଦେଖି ଜାଣୁଛନ୍ତି ଯେ ଛେଳି ମାନଙ୍କୁ ଏମିତି ରୋଗ ହେଲାଣି?
1: ବସନ୍ତ ମାନେ ଆପଣଙ୍କର ସେ ଛେଳିର ପାଟି ଚାରିପଟ ଘା ହେଇଯିବ, ତାପରେ ଦେହ ଯାକ ଘା ହେଇଯିବ, ସେଠୁ ଆମେ ଜାଣିଦେବା ଟେମ୍ପରେଚର ଛେଳିର ଜ୍ୱର ଅଧିକ ହେଇଯିବ।

0: ସେଇଟା ଦେଖି ଆମେ ରୋଗ ଷ୍ଟାର୍ଟିଂ ହେଉଛି ବୋଲି ଭାବିକି ଦେଇଦେବା କଥା।
1: ଆଉ ଛେଳି ମଡକ କଥା ତାର ଲକ୍ଷଣ କଣ କଣ?
0: ସେଇଟା ଆମେ ପିପିଆର କଣ ବୋଲେ ନାକରୁ ତାର ଛେଳିର ବହୁତ ସିଙ୍ଗାଣି ବାହାରିବ, ତାକୁ ନିଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା ହବ, ସେ ରୋଗରେ ବି ଛେଳିର ଅତ୍ୟଧିକ ଜ୍ୱର ହବ, ତାକୁ ସେ ଖାଇବା ପିଇବା ପୁରା ବନ୍ଦ କରିଦବ। ଗୋଟେ ଛେଳିକି ହେଲେ ସମସ୍ତଙ୍କୁ ହେଇଯିବ, ତାକୁ ଅଲଗା ରଖିବା ସେପାରେଟ ରଖିଲେ ତାକୁ ଟ୍ରିଟମେଣ୍ଟ କରିବାକୁ ପଡିବ। ସେଟା ସଂକ୍ରମିତ ରୋଗଟା କେତେଟା ରୋଗ ସେମିତି ଥାଏ ମ୍ୟାମ୍ ଜଣାପଡ଼େନି, ମାନେ ଆପଣ ସବୁଦିନ ତାଙ୍କ ଆକ୍ଟିଭିଟି କୁ ଦେଖିବାକୁ ପଡିବ, ସେ ଖାଉଛି ନା ନାଇଁ, ଠିକ ସେ ବୁଲୁଛି ନା ନାଇଁ, ସେଟା ସବୁ ଚେକ୍ କରିବାକୁ ପଡିବ।
1: କିଛି ବି ଯଦି ସେମିତି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲା କିମ୍ବା କିଛି ଅସୁସ୍ଥ ଦେଖାଦେଲା ଛେଳି ମେଣ୍ଢା, ତା ସହିତ ଯୋଗାଯୋଗ କରୁଛନ୍ତି ଭାଇ?
0: ଆମେ ସେଠୁ ଲୋକାଲ LI ସହିତ କଣ୍ଟାକ୍ଟ କରୁଛୁ ମ୍ୟାମ, ଆଉ ଯଦି ଭଲସେ ଯଦି ଟ୍ରିଟମେଣ୍ଟ ନହେଲା ଡାଇରେକ୍ଟ ଭେଟନାରୀ ଡକ୍ଟର ସହିତ କଣ୍ଟାକ୍ଟ କରୁଛୁ ଯାଇକି।
1: ଯୋଉ ଭାଇ ଭଉଣୀ ମାନେ ରଖୁଛନ୍ତି ଗାଁ ଗହଳିରେ ଯଦି ଟୀକାକରଣ କରଉନାହାନ୍ତି ସେମାନଙ୍କୁ କଣ କହିବେ?
0: ଏଇଟା ତ ମ୍ୟାମ ଦେଖନ୍ତୁ ଲାଇଫ ଜିନିଷ, ଆର ଉପରେ ଟୀକାକରଣଟା ବହୁତ ଇମ୍ପୋର୍ଟାଣ୍ଟ, ଯେମିତି ଛୋଟ ପିଲାମାନେ ପୋଲିଓ ଟୀକା ଯାହା ଦିଆଯାଏ ସେମିତିକା ଛେଳି ମାନେ ଲାଇଫ ଷ୍ଟକ୍ ଆପଣ ଟୀକାକରଣଟା ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଜିନିଷଟା। ଯଦି ଆପଣ ଟୀକା ଠିକ ସେ କରିଦେଇଥିବେ ଏ ରୋଗ ଜାଗା ଆସିବାର ଚାନ୍ସେସ ବହୁତ କମ, ମାନେ 99% ଯେ ରୋଗ ଆସିବ ନାହିଁ ବୋଲି। ଆଉ ଯଦି ଟୀକାକରଣ ଦେଲା ତାର ଗୋଟେ ପ୍ରୋସେସଟା ସେଟା ଯଦି ଠିକ କରୁନାହାନ୍ତି ବୋଲେ ଟୀକା ଦେଲେ ବି ରୋଗ ଆସିପାରେ।
1: ଯତ୍ନ ହିସାବରେ କେମିତି ନିଅନ୍ତି ଭାଇ ସେମାନଙ୍କର ଖାଇବା ପିଇବା, ସେମାନଙ୍କୁ ପାଣି ଦେବା, କିଏ ଯତ୍ନ ନିଅନ୍ତି?
0: ଯତ୍ନ ତ ମ୍ୟାମ ଆକ୍ଚୁଆଲି ଆମର କଣ ବୋଲେ ଆମେ ଗ୍ରେଜିଂ ଉପରେ ଏକା ପୁରା ଡିପେଣ୍ଡ କରୁ, ମାନେ ବାହାରେ ଚରେଇବା ପାଇଁ ଆମ ଛେଳି ମାନେ ସକାଳେ ପଳେଇ ଯାଆନ୍ତି 8 ବେଳେ, ସେମାନେ ପୁରା ବୁଲେଇକି ଦିନ ଯାକ ସେ ବାହାରେ ଏକା ରହିବେ, ସେମାନେ ପାହାଡ ପର୍ବତ ବୁଲିକି ତାଙ୍କେ ଖାଇକି ସନ୍ଧ୍ୟାବେଳେ ଆସିବେ। ଆମେ ଆସିଲେ ତାକୁ ପ୍ରୋଟିନ ପାଇ ଖାଲି ଟିକେ ଘରୋଇ ଦାନା ଦଉ।
1: ଘରୋଇ ଦାନା କହିଲେ କଣ କଣ ଦିଆଯାଉଛି?
0: ଚଣା ଚୋପା, କାନ୍ଦୁଲ ଚୋପା, ଆଉ ତାହିଁରେ ମିନେରାଲ ମିକ୍ସଚର, ଏଇଟା ତାକୁ ମିଶେଇକି ଦିଆଯାଏ ମ୍ୟାମ ତାଙ୍କୁ। ଛେଳି ମାନେ ଆକ୍ଚୁଆଲି ଡ୍ରାଇ ଫ୍ରୁଟ ପସନ୍ଦ କରନ୍ତି ମ୍ୟାମ, ସେ ଗୁଣ୍ଡ ଟାଇପର ଥାଏ, ସେମିତି ଦାନା ଆମେ ଦଉ ସନ୍ଧ୍ୟାବେଳେ ଆସିଲେ ଅଳ୍ପ ମାତ୍ରାରେ ଦଉ, ଆଉ ବାକି ତାଙ୍କ ଦିନ ଯାକ ପାହାଡ ପର୍ବତ ବୁଲିକି ତାଙ୍କେ ତାଙ୍କର ଚାରା ନିଜେ ଖୋଜି ଖାଆନ୍ତି।
1: ଆଜ୍ଞା, ସଫା ସୁତରା କେତେ ରଖାଯାଏ ସେମାନଙ୍କୁ?
0: ପୁରା ସଫା ସୁତରା ମ୍ୟାମ, ଯେତେବେଳେ ଛେଳି ମାନେ ବାହାରକୁ ପଳେଇ ଯିବେ ତାଙ୍କ ଗୁହାଳକୁ ପୁରା କ୍ଲିନ ରଖାଯାଏ, ସବୁଦିନ ଝାଡୁ ମାରିକି ୱାସ୍

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଆକାଶବାଣୀ କଟକ କେନ୍ଦ୍ରରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ପୁଣି ବିମାନ ସେବା ଆରମ୍ଭ ହେବ। ଆସନ୍ତା ମାସ 2 ତାରିଖ ଗାନ୍ଧୀ ଜୟନ୍ତୀରୁ ଏହି ବିମାନ ସେବା ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ସପ୍ତାହକୁ 2 ଥର ବିମାନ ଉଡ଼ାଣ କରିବ। ପ୍ରତ୍ୟେକ ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏବଂ ପ୍ରତ୍ୟେକ ଶନିବାର ବ୍ୟାଙ୍କକ୍ର ସୁବର୍ଣ୍ଣଭୂମି ବିମାନ ବନ୍ଦରରୁ ଏହି ଉଡ଼ାଣ କରାଯିବ। ସୂଚନାଯୋଗ୍ୟ, ଗତ ଜୁଲାଇ ମାସ 18 ତାରିଖଠାରୁ ଏହି ବିମାନ ସେବା ବନ୍ଦ ରହିଥିଲା। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରସ୍ତାବିତ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ ପ୍ରକ୍ରିୟାକରଣ କାରଖାନାର ବିକାଶ ଓ କାର୍ଯ୍ୟକାରିତା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହି ପ୍ରକଳ୍ପ ମାଧ୍ୟମରେ ଚାଉଳ ଓ ମିଲେଟ୍ର ମୂଲ୍ୟଯୁକ୍ତ ଉତ୍ପାଦନ, କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି। ବୈଠକରେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ନେଇ ଅଧିକାର ମିତ୍ର ଏବଂ ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରୁଛନ୍ତି। ସୂଚନା ଅନୁଯାୟୀ ଏହି ଲୋକ ଅଦାଲତରେ ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲା ସମେତ ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ ଓ ବୈବାହିକ ଏବଂ ଚେକ୍ ବାଉନ୍ସ ଭଳି ମାମଲାର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯିବ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ମାର୍କେଟ କମ୍ପ୍ଲେକ୍ସ, ଅଙ୍ଗନବାଡ଼ି କେନ୍ଦ୍ର, କଲ୍ୟାଣ ମଣ୍ଡପ, ବନ ସୁରକ୍ଷା ସମିତି ଗୃହ, ଧାନ ସଂଗ୍ରହ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆୟୋଜିତ ସମାରୋହରେ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ। ଦେବଗଡ଼ ଜିଲ୍ଲାର ବିକାଶ ସମନ୍ୱୟ ଏବଂ ତଦାରଖ କମିଟି ଦିଶା ପାଇଁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିକାଶ କାର୍ଯ୍ୟର ଅଗ୍ରଗତିମୂଳକ ରିପୋର୍ଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୁଷ୍ଟିସାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନବାଡ଼ି ସେବା ଅଧୀନରେ ପୁଷ୍ଟିକର ସୂଚକ, ପରିପୂରକ ପୁଷ୍ଟିକର ଗୁଣବତ୍ତା, ପୋଷଣ ବାଟିକା ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ 223 ଜଣ ଦୃଷ୍ଟି, ଶ୍ରବଣ ଓ ବାକ୍ ବାଧିତ ଏବଂ ମାନସିକ ଅନଗ୍ରସର ଦିବ୍ୟାଙ୍ଗ ପଞ୍ଜୀକରଣ କରିଥିଲେ। ବିଭିନ୍ନ ବିଭାଗର ଚିକିତ୍ସକମାନେ ସେମାନଙ୍କ ପରୀକ୍ଷା ନିରୀକ୍ଷା କରିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ ହେବ। ଏହି ନୀତି ପାଇଁ ଆଜିଠାରୁ କୁମ୍ଭାରପଡ଼ା ନିକଟରେ ଥିବା ଆମ ଆଲମଚଣ୍ଡୀ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ 4 ମାଟି ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଏହି ତାଡ଼କୁ ଶ୍ରୀମନ୍ଦିର ରୋଷଘର ନିକଟରେ ରଖାଯାଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ମା' ଦକ୍ଷିଣକାଳୀ ମନ୍ଦିରକୁ ଆଜ୍ଞାମାଳ ବିଜେ ହେବ। ଆସନ୍ତାକାଲି ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କ ପାଇଁ 7 ପ୍ରକାରର ପୁରପିଠା ପ୍ରସ୍ତୁତ କରିବେ। ଏହି ପିଠା ସ୍ୱତନ୍ତ୍ର ଭାବେ ମାଟି ତାଡ଼ରେ ସକାଳ ଧୂପ ପରେ ଲାଗି କରାଯିବାର ବିଧି ରହିଛି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଚିନ୍ତାଧାରାରେ ପରିବର୍ତ୍ତନ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଭାଗିତାରେ 2003 ଏହି ଦିବସ ପାଳିତ ହୋଇଆସୁଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ, ଶିଳ୍ପ ସାମର୍ଥ୍ୟ ଓ ନିବେଶ ଅନୁକୂଳ ପରିବେଶ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ କଲେ ଆଲୋଚନା। ରାଜ୍ୟରେ 4 ଆୟୁର୍ବେଦିକ ଓ 2 ହୋମିଓପାଥିକ ମେଡିକାଲ ପ୍ରତିଷ୍ଠା କରିବେ ସରକାର। ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ଆସନ୍ତା ମାସ 2 ତାରିଖରୁ ପୁଣି ଥରେ ଆରମ୍ଭ ହେବ ବିମାନ ସେବା ଏବଂ

0: ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ 22 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।
0: ଆଜିର ପ୍ରସଙ୍ଗ ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆତ୍ମହତ୍ୟା ପ୍ରବଣତା ଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଇଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ ଭାବ ପ୍ରବଣ ଏବଂ ଆର୍ଥିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ଚିନ୍ତାଧାରା ପରିବର୍ତ୍ତନ କରିବା ଏବଂ ଏହାର ମୁଖ୍ୟ ଆହ୍ୱାନ ହେଉଛି ମତ ବିନିମୟ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତିକ ଆତ୍ମହତ୍ୟା ନିବାରଣ ସଂଘ ଦ୍ୱାରା ଏହି ଦିବସ ଗତ 2003 ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 10 ପାଳିତ ହୋଇଆସୁଛି। ବଞ୍ଚି ରହିବା ଯେତେବେଳେ କୌଣସି ବ୍ୟକ୍ତି ପାଇଁ ଦୁର୍ବିସହ ହୋଇପଡ଼େ ଏବଂ ତା ପାଇଁ ଜୀବନ ଏକ ବେଦନାଦାୟକ ପରିସ୍ଥିତିରେ ପରିଣତ ହୁଏ, ସେଥିରୁ ନିଃସୃତ ହେବା ପାଇଁ ସେ ଆତ୍ମହତ୍ୟାର ପଥ ବାଛି ନେଇଥାଏ। ବିଭିନ୍ନ ପ୍ରକାର ପରିସ୍ଥିତି ଏପରିକି କେତେକ କ୍ଷେତ୍ରରେ ଆନୁବଂଶିକ ରୂପେ ଅବସାଦଗ୍ରସ୍ତ ହେଉଥିଲେ ମଧ୍ୟ ମଣିଷ ଏହି ପଥ ବାଛି ନେବାକୁ ଉଚିତ ମନେ କରିଥାଏ। ଦୁଃଖଦାୟକ ପରିସ୍ଥିତିକୁ ସାମ୍ନା କରି ନ ପାରି ନିଜର ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଏ। ଅନେକ କ୍ଷେତ୍ରରେ ନିଶାଦ୍ରବ୍ୟ ସେବନ ଆତ୍ମହତ୍ୟାର କାରଣ ହୋଇଥାଏ। ଆତ୍ମହତ୍ୟାର ପରିସଂଖ୍ୟାନ ମଧ୍ୟ ତଦନୁଯାୟୀ ବୃଦ୍ଧି ପାଉଛି। ଏକ ଆକଳନରୁ ଜଣାପଡ଼ିଛି ବିଶ୍ୱସ୍ତରରେ ପ୍ରତିବର୍ଷ 8 ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଭାରତରେ 2017-2022 ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି। 2022 ଭାରତରେ 1,71,000 ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। 2018 ତୁଳନାରେ ଏହା ପାଖାପାଖି 27% ଅଧିକ। ତେବେ 2023-2024 ବର୍ଷରେ ଏହି ସଂଖ୍ୟାର ପରିମାଣରେ ସାମାନ୍ୟ ହ୍ରାସ ପାଇଛି। ଓଡ଼ିଶାର ପରିସ୍ଥିତିକୁ ଦେଖିଲେ ଆକଳନ ଅନୁଯାୟୀ 2022 6,140 ଜଣ ଆତ୍ମହତ୍ୟା କରିଥିଲେ। 2023 ବର୍ଷରେ ପାଖାପାଖି 6,000 ଏବଂ 2024 ପାଖାପାଖି 5,800 ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ 72%ରୁ ଅଧିକ ପୁରୁଷ ଏବଂ 27%ରୁ ଅଧିକ ମହିଳା ରହିଛନ୍ତି। 18-30 ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଥିବା ଆକଳନ କରାଯାଇଛି। 34% ଅଧିକ ଏହି ବର୍ଗର ଯୁବକ ଯୁବତୀ ମୃତ୍ୟୁବରଣ କରିଥାନ୍ତି। ଅନ୍ୟ ବୟସ ବର୍ଗ ମଧ୍ୟରେ 30-45 ଭିତରେ 31% ଅଧିକ ଲୋକ ଆତ୍ମହତ୍ୟା କରିଥାନ୍ତି। ସେହିଭଳି ଏହି ଆକଳନ ଅନୁଯାୟୀ ପାରିବାରିକ ପରିସ୍ଥିତି ପାଇଁ 31%ରୁ ଅଧିକ, ବିଭିନ୍ନ ରୋଗ ପାଇଁ 18%ରୁ ଅଧିକ, ନିଶା ସେବନ ଦ୍ୱାରା ପାଖାପାଖି 7%, ବୈବାହିକ ଜୀବନଜନିତ କାରଣ ପାଇଁ ପାଖାପାଖି 5%, ପ୍ରେମ ବ୍ୟାପାର ନେଇ ମଧ୍ୟ ପାଖାପାଖି 5%, ଋଣଗ୍ରସ୍ତ କାରଣ ପାଇଁ 3%ରୁ ଅଧିକ ଏବଂ ବେରୋଜଗାରୀ ପାଇଁ 3% ଲୋକ ଆତ୍ମହତ୍ୟାର ପଥକୁ ବାଛି ନେଉଛନ୍ତି। ପ୍ରକାରାନ୍ତରେ ଦେଖିଲେ ସମାଜରେ ଆତ୍ମହତ୍ୟା ଏକ ଦୂରାରୋଗ୍ୟ ବ୍ୟାଧି ଭାବେ ଗଢ଼ି ଚାଲିଛି। ସାମ୍ପ୍ରତିକ ସମାଜରେ ନିସଙ୍ଗତା ଏକ କାରଣ ଭାବେ ଉଭା ହୋଇଛି। ବିଭିନ୍ନ ବୟସର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଏକାକିତ୍ୱ ଏହାର ମୂଳ କାରଣ ପାଲଟିଛି। ଇଣ୍ଟରନେଟ୍ରେ ଅଧିକ ସମୟ ବିତାଉଥିବାରୁ ଲୋକମାନେ ପାରିପାର୍ଶ୍ୱିକ ପରିସ୍ଥିତିଠାରୁ ଦୂରେଇ ଯାଉଛନ୍ତି। ଫଳରେ ସାମ୍ନାସାମ୍ନି ଦେଖା ହୋଇ କଥାବାର୍ତ୍ତା ହେବା ଅପେକ୍ଷା ଅନଲାଇନ୍ ବାର୍ତ୍ତାଳାପକୁ ଗୁରୁତ୍ୱ ଦିଆଯାଉଛି। କରୋନା ମହାମାରୀ ପରଠାରୁ ଏଭଳି ପରିସ୍ଥିତି ବ୍ୟାପକ ହୋଇଛି। ଏକାକିତ୍ୱପଣକୁ ଦୂର କରିବା ବର୍ତ୍ତମାନର ସମୟର ଏକ ବଡ଼ ଆହ୍ୱାନ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ପ୍ରସଙ୍ଗରେ ମତ ବିନିମୟ କରନ୍ତୁ। ଆତ୍ମହତ୍ୟା ପ୍ରବଣତା ଜନିତ ମୂଲ୍ୟବାନ ଜୀବନହାନିକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ବୃଦ୍ଧି ଏବଂ ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତିବିଶେଷଙ୍କୁ କରୁଣା ଭାବ ପ୍ରଦର୍ଶନର ସାମୂହିକ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ମଧ୍ୟ ଆତ୍ମହତ୍ୟା ନିବାରଣ ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ବିଶେଷଜ୍ଞଙ୍କ ମତରେ ଅନେକ ସମୟରେ ସାମାଜିକ ଏବଂ ସାଂସ୍କୃତିକ ବାତାବରଣ ଆତ୍ମହତ୍ୟା ପ୍ରବଣତାକୁ ପ୍ରୋତ୍ସାହିତ କରିଥାଏ। ମଣିଷ ସ୍ୱାଭାବିକ ଭାବେ ଅନୁକରଣ ଧର୍ମୀ ହୋଇଥାଏ। ଆତ୍ମହତ୍ୟାକୁ ମଧ୍ୟ କେତେକ କ୍ଷେତ୍ରରେ ଅନୁକରଣୀୟ ମାଧ୍ୟମରେ ଉପଯୋଗ କରି ଜୀବନହାନି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଆତ୍ମହତ୍ୟା ପ୍ରବଣତା ସମାଜ ପାଇଁ ଏକ ବିପଦ ଘଣ୍ଟି ହୋଇଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଟେଲିମାନସ, ଜିଲ୍ଲା ମାନସ

0: मानसिक स्वास्थ्य कार्यक्रम राष्ट्रीय किशोर स्वास्थ्य कार्यक्रम एवं मनोदर्पण भली अभियान अंतर्भुक्त आत्महत्या निसंदेह समाज पर एक बड़ समस्या आसतु ए दिगरे मिलमिशी काम करने एवं मूल्यवान जीवन बचाईवा संकल्प नेबा
1: आज प्रसंग शुणिले आत्महत्या उपरे चिंताधारा परिवर्तन करिबा आलेख आंचलिक संवाद विभाग उपस्थापना सुभाष चंद्र शतपथी
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିର ସମୟ ବର୍ତ୍ତମାନ ରାତି 7:00 ଶ୍ରୋତାବନ୍ଧ ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛନ୍ତି ଭାଦୁଚରଣ ହାସ୍ତା ପରିବେଷଣ କରୁଛନ୍ତି ରାମଚନ୍ଦ୍ର ଟୁଡୁ ଏବଂ ସାଥୀ କଳାକାରମାନେ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣିନିଅନ୍ତୁ ଏହି ବିଜ୍ଞାପନ

ସାନ୍ତାଳ ସମ୍ପ୍ରଦାୟରୁ ଗୀତ ଶୁଣୁଛନ୍ତି, ପରିବେଷଣ କରିଛନ୍ତି ରାମଚନ୍ଦ୍ର ଟୁଡୁ ଏବଂ ତାଙ୍କର ସାଥୀ କଳାକାରମାନେ। ସାଥୀମାନେ ହେଲେ କାଳିଚରଣ ହେମ୍ବ୍ରମ, ସୁରେନ୍ଦ୍ର ସୋରେନ, ବିମଳ କୁମାର ହେମ୍ବ୍ରମ, ଦଶରଥ ହାଁସଦା, ସମରାଏ ମୁର୍ମୁ, ବୁଧରାଏ ମୁର୍ମୁ, ଫୁଲମଣି ମୁର୍ମୁ, ଲକ୍ଷ୍ୟ ହାଁସଦା ଏବଂ ବୁଧୁନି ସୋରେନ। କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀମାନଙ୍କ କଣ୍ଠରେ ଶୁଣନ୍ତୁ ଧାନ କିଆରୀରେ ଘାସ ବାଛିବା ସମୟର ଗୀତ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଓ ଏକ ଭବିଷ୍ୟତକୁ ପ୍ରତିଫଳନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 1500 ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। କନିଷ୍ଠ ହକି ଏସୀୟ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19-0 ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କଲା ଭାରତ। ଏବଂ ଏସୀୟ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ସେମିଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନ୍ତର୍ଜାତୀୟ ଆଇନ, ମତ ବିନିମୟ ଏବଂ ବହୁପକ୍ଷୀୟ ସହଯୋଗ ମାଧ୍ୟମରେ ଭାରତ ଏକ ନିରାପଦ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥାନୀୟ ମହାକାଶ କ୍ଷେତ୍ରକୁ ସମର୍ଥନ ପ୍ରଦାନ କରୁଛି। ପ୍ୟାରିସରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ବସୁଧୈବ କୁଟୁମ୍ବକମ୍ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ବୈଜ୍ଞାନିକ ତଥ୍ୟ ଜନସାଧାରଣଙ୍କ ହିତ ପାଇଁ ଉପଯୋଗ ହେବା ଉଚିତ। ଭାରତର ମହାକାଶ ଯାତ୍ରା ଏକ ପୃଥିବୀ ଏକ ପରିବାର ଏବଂ ଏକ ଭବିଷ୍ୟତକୁ ପ୍ରତିଫଳନ କରେ। ଇସ୍ରୋର ପ୍ରଭାବଶାଳୀ ମିଶନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି 34 ଦେଶର 400 ଉର୍ଦ୍ଧ୍ୱ ଉପଗ୍ରହ ଭାରତର ରକେଟ୍ ମାଧ୍ୟମରେ ମହାକାଶକୁ ଯାତ୍ରା କରିଛନ୍ତି। ଏଭଳି ଅନ୍ତର୍ଜାତୀୟ ସ୍ତରୀୟ ବିଶ୍ୱାସ ପଛରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ଙ୍କର ସମର୍ପଣ ଓ କଠିନ ପରିଶ୍ରମ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଭାରତର ମହାକାଶ ଯାତ୍ରାର ସଫଳତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଚନ୍ଦ୍ରଯାନ 3 ଏବଂ ଆଦିତ୍ୟ L1 ମିଶନର ସଫଳତା ଉପରେ ଆଲୋକପାତ କରିବା ସହ ଶ୍ରୀ ମୋଦି 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠା ଏବଂ 2040 ସୁଦ୍ଧା ଜଣେ ଭାରତୀୟଙ୍କୁ ମହାକାଶକୁ ପଠାଇବା ଧାର୍ଯ୍ୟ ଲକ୍ଷ୍ୟ ଉପରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା 12-13 ତାରିଖରେ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଭାରତ ଗସ୍ତରେ ଆସୁଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଜିନ୍ପିଙ୍ଗ ଏହି ଗସ୍ତରେ ଆସୁଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି, ପଶ୍ଚିମ ଏସିଆ ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ପରିପ୍ରେକ୍ଷୀରେ କୂଟନୈତିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ବ୍ରିକ୍ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। 7 ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି। ଶ୍ରୀ ଜିନ୍ପିଙ୍ଗଙ୍କ ଗସ୍ତ ପୂର୍ବରୁ ଗତ ମାସରେ ବେଜିଂଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ସୀମା ପ୍ରସଙ୍ଗ ସହ ସେଠାରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଆଧାରିତ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଥିଲା। ମାନବତା ପ୍ରଥମ ଚିନ୍ତାଧାରା ଆଧାରିତ ଲୋକକୈନ୍ଦ୍ରିକ ଆଭିମୁଖ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳନ କରୁଥିବା ଭିତ୍ତିଭୂମି, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରରେ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ବ୍ରାଜିଲ, ରୁଷ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଅଛନ୍ତି। 2024 ଏହାକୁ ଅଧିକ ବ୍ୟାପକ କରାଯାଇ ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଓ ସାଉଦି ଆରବକୁ ସାମିଲ କରାଯାଇଥିବା ବେଳେ 2025 ଇଣ୍ଡୋନେସିଆ ଅନ୍ୟତମ ଅଂଶୀଦାର ଭାବେ ଯୋଗ ଦେଇଛି। ଗତବର୍ଷ ବ୍ରିକ୍ସ ବୈଠକରେ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ସହଯୋଗୀ ଦେଶ ଭାବେ ସାମିଲ ହୋଇଥିଲେ। ବ୍ରିକ୍ସ ବୈଠକ ପରିପ୍ରେକ୍ଷୀରେ ଆସନ୍ତା 11-13 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ, ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅମୃତ ଉଦ୍ୟାନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶନିବାର ଦିନ ରାଷ୍ଟ୍ରପତି ଭବନ ଫୋର୍କୋର୍ଟରେ ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ଦିଲ୍ଲୀ ପୁଲିସ୍ ପକ୍ଷରୁ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀରେ ଆଜିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚାଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା 14 ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ସମାବେଶୀମୂଳକ ପଦକ୍ଷେପକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଆଜି ଆଧୁନିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ 2026 ଅବ୍ୟବହିତ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହା କହିଛନ୍ତି। ଦେଶର ଷ୍ଟାର୍ଟଅପ୍, ବୈଜ୍ଞାନିକ, ଶିଳ୍ପୋଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକଙ୍କୁ ଏକାଠି କରିବାରେ ଏହି ସମାବେଶ ଏକ ମଞ୍ଚ।

ପ୍ରଦାନ କରିବ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଗବେଷଣାର ନିର୍ଯାସ ନିରନ୍ତର ତଥା ବାଣିଜ୍ୟିକ କ୍ଷେତ୍ରରେ ଉପଯୋଗ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମାବେଶ ଆସନ୍ତା ମାସ 27-29 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ମାଇଲ୍ ମୁସଲିମ୍ ସମ୍ପ୍ରଦାୟର ଇମାମ୍ ପ୍ରିନ୍ସ ରହିମ୍ ଆଗା ଖାଁ ପଞ୍ଚମ ନୂଆଦିଲ୍ଲୀରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଭବନରେ ସାକ୍ଷାତ ଆଲୋଚନା ପରେ ରାଷ୍ଟ୍ରପତି ମୁର୍ମୁ ଆଗା ଖାଁ ବିକାଶ ନେଟୱାର୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି। ସରକାରଙ୍କ ସହଭାଗିତାରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଶୈଳୀରେ ଆଣିଥିବା ପରିବର୍ତ୍ତନ ଉପରେ ଆଲୋଚନା କାଳରେ ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ବୈଠକ ପରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଆଗାଖା ବିକାଶ ନେଟୱାର୍କ ଓ ସରକାରଙ୍କ ସହଭାଗିତା ସମ୍ପନ୍ନ କାର୍ଯ୍ୟକଳାପ ଉପରେ ମତ ବିନିମୟ ହୋଇଥିବା ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ସ୍ୱାସ୍ଥ୍ୟସେବା, କୃଷି, ଗ୍ରାମୀଣ ବିକାଶ, ଯୁବବର୍ଗ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାର ଏବଂ ଆଗାଖା ବିକାଶ ନେଟୱାର୍କ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିବା ନେଇ ଆଲୋଚନା ହୋଇଛି। ଭାରତ ଗସ୍ତରେ ଆସି ବିଶିଷ୍ଟ ଜନହିତୈଷୀ ତଥା ସମାଜସେବୀ ଇମାମ ପ୍ରିନ୍ସ ରହିମ ଆଗା ଖାଁ ପଞ୍ଚମ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଆସିଥିବା ପ୍ରିନ୍ସ ଆଗା ଖାଁ ଆସନ୍ତା 15 ପର୍ଯ୍ୟନ୍ତ ଭାରତରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଆସନ୍ତା 2030-31 ଅବଧି ମଧ୍ୟରେ ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 2584 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ରଖାଯାଇଛି। ଏହି ସମୟସୀମା ମଧ୍ୟରେ 1500 MW ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ନୂତନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ କହିଛନ୍ତି। ଆଗାମୀ ଭାରତ ନବୀକରଣୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ନାୟକ ଏହା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ର ତ୍ୱରାନ୍ୱିତ ହୋଇଛି। ଦୁର୍ଗମ ତଥା ପରିବେଶ ଆହ୍ୱାନ ଆଧାରିତ ଅଞ୍ଚଳଗୁଡ଼ିକରେ ନିରନ୍ତର ଶକ୍ତି ବିକଳ୍ପ ବ୍ୟବସ୍ଥା ଲକ୍ଷ୍ୟ ନେଇ ଦେଶବ୍ୟାପୀ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଆଧୁନିକ ବୈଜ୍ଞାନିକ ପଦ୍ଧତି ଏବଂ ଉପକରଣ ବ୍ୟବହାର ମାଧ୍ୟମରେ କ୍ଷୁଦ୍ର ଜଳସମ୍ପଦଗୁଡ଼ିକର ମ୍ୟାପିଂ ତଥା ପୁନଃ ମୂଲ୍ୟାୟନ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ଭାରତ ନବୀକରଣୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ଆସନ୍ତା 2-5 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ଦେଶରେ ଜଙ୍ଗଲ ମୂଲ୍ୟାଙ୍କନ ପାଇଁ ସ୍ୱଦେଶୀ ଦକ୍ଷତାକୁ ଅଧିକ ସୁଦୃଢ଼ କରାଯିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜଙ୍ଗଲ ଓ ବୃକ୍ଷ ସମ୍ପଦ ମୂଲ୍ୟାଙ୍କନରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଶୀର୍ଷକ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଯାଦବ ଏହା କହିଛନ୍ତି। ସେ କହିଛନ୍ତି, ସହାବସ୍ଥାନ ପାଇଁ ମଣିଷ ପ୍ରକୃତିକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ପ୍ରାକୃତିକ ସମ୍ପଦ ଆଧାରିତ ତଥ୍ୟକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। କନିଷ୍ଠ ହକି ଏସୀୟ କପ୍ ପ୍ରତିଯୋଗିତାର ମହିଳା ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ଭାରତ ପାକିସ୍ତାନକୁ 19-0 ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମ୍ୟାଚ୍ଟି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଖେଳାଳିଙ୍କ ଅକ୍ତିଆରରେ ରହିଥିଲା। ପ୍ରତିଯୋଗିତାରେ ଏହା ହେଉଛି ସର୍ବାଧିକ ବ୍ୟବଧାନଯୁକ୍ତ ବିଜୟ। 19 ମଧ୍ୟରେ 18 ପେନାଲ୍ଟି କର୍ଣ୍ଣର ଏବଂ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ରହିଛି। ପାକିସ୍ତାନ ପେନାଲ୍ଟି କର୍ଣ୍ଣର କିମ୍ବା ପେନାଲ୍ଟି ଷ୍ଟ୍ରୋକ୍ର ଫାଇଦା ଉଠାଇ ପାରିନାହିଁ। ଭାରତର ପୂଜା ମଲ୍ଲିକ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଶନିବାର ଦିନ ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ କୋରିଆ ଓ ମ୍ୟାଲେସିଆ ମ୍ୟାଚ୍ର ବିଜେତାଙ୍କୁ ଭେଟିବ। ପୂର୍ବରୁ ପୁରୁଷ ବର୍ଗରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 8 ଏହି ମ୍ୟାଚ୍ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅପରାଜେୟ ଦଳ ଭାବେ ଭାରତ ସେମିଫାଇନାଲ୍ରେ ପହଞ୍ଚିଛି। ଆସନ୍ତାକାଲି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ମହାକାଶ ଯାତ୍ରା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତକୁ ପ୍ରତିଫଳନ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍। ପ୍ରସ୍ତାବିତ କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା ଅଧୀନରେ 1500 MW ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। କନିଷ୍ଠ ହକି ଏସିଆ କପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19-0 ବୃହତ୍ ଗୋଲ୍ ବ୍ୟବଧାନରେ ପରାସ୍ତ କଲା ଭାରତ ଏବଂ ଏସିଆ କପ୍ ଟି20

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ରାଜ୍ୟର 1,03,00,000 ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ 5,163 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲାର 2,33,585 ଜଣ ହିତାଧିକାରୀ 116,80,00,000 ଟଙ୍କା ପାଇଛନ୍ତି। ସୁଭଦ୍ରା ଯୋଜନା ନାରୀ ସଶକ୍ତିକରଣର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସୁଭଦ୍ରା ଯୋଜନା ହେଉଛି ମହିଳାମାନଙ୍କର ସଶକ୍ତିକରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ତମ ମହିଳା କେନ୍ଦ୍ରିକ ଏ ଯୋଜନା। ଆମର 1,00,00,000 ମା'ମାନଙ୍କୁ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ତାଙ୍କ ମର୍ଯ୍ୟାଦାକୁ ବଢ଼େଇବା, ଘରର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଏଥିରେ ଏ ଯୋଜନା ସମ୍ପୂର୍ଣ୍ଣ ଭାବରେ ଆଜି ସଫଳତାର ସହିତ ସହାୟକ ହୋଇପାରିବ। ପୂର୍ବରୁ ଏ ସୁଭଦ୍ରାର 4ଟି କିସ୍ତିରେ ସମୁଦାୟ 20,648,33,00,000 ଟଙ୍କାରୁ ଅଧିକ ସେମାନଙ୍କୁ ପ୍ରଦାନ କରାଯାଇଛି। ଆଜି ପଞ୍ଚମ କିସ୍ତିରେ ଆମର ଏହି ପବିତ୍ର ବୀରମାଟି ନୟାଗଡ଼ ଓ ଏହି ନୟାଗଡ଼ରେ ପଞ୍ଚମ କିସ୍ତି ଆଜି ପ୍ରଦାନ କରାଯାଇଛି। ଏଥିରେ 1,03,26,162 ଜଣଙ୍କୁ ପ୍ରଦାନ କରାଯାଇଛି ଏବଂ ଏଥିରେ 5,163,08,10,000 ଟଙ୍କା ମଧ୍ୟ ଆଜି ସଫଳତାର ସହିତ DBT ଜରିଆରେ ଗୋଟିଏ ବଟନ ଦବାଇକରି ଆମେ ତାଙ୍କୁ ଠନ୍ ଠନ୍ ଆକାରରେ ଲୋକଙ୍କ ପାଖକୁ ପହଞ୍ଚାଇ ପାରିଛୁ।
0: ଓଡ଼ିଶା ବିଧାନସଭାର ହାଉସ କମିଟି ଅନ୍ ସବମିସନ୍ସ ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗର ସମୀକ୍ଷା କରିଛି। ସୁନାମୁହିଁ ପାର୍କର ଉନ୍ନତିକରଣ, ବାଘମାରି କଣ୍ଟିଲୋ 2-ଲେନ୍ ରାସ୍ତା, ଖଣ୍ଡପଡ଼ାରେ ଗ୍ରିଡ୍ ସବଷ୍ଟେସନ, କୁଆଁରିଆ ଜଳସେଚନ ପ୍ରକଳ୍ପର ପର୍ଯ୍ୟଟନ ବିକାଶ ଏବଂ ମୋବାଇଲ ଟାୱାର ସ୍ଥାପନ ଭଳି ପ୍ରସଙ୍ଗରେ କମିଟି ଗୁରୁତ୍ୱ ଦେଇଛି। ଏ ସମ୍ପର୍କରେ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି,
2: ବିଧାନସଭା ଗୃହ କମିଟି ସମ୍ମିଶନ କମିଟିର 3 ଦିନ ଧରି ଗସ୍ତ ଅଛି ନୟାଗଡ଼, ଗଞ୍ଜାମ ଆଉ ଗଜପତି ଜିଲ୍ଲାର। ଆମେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ତଥା ବିଭିନ୍ନ ଜାଗାକୁ ଆମେ ପରିଦର୍ଶନ କଲୁ। ବନ୍ୟା ପରିସ୍ଥିତିରେ ଯେଉଁଭଳି ଲୋକମାନେ ବସବାସ କରୁଛନ୍ତି, ତାଙ୍କର ରହିବା କେମିତି ଢଙ୍ଗ, ରାସ୍ତାର ବ୍ୟବସ୍ଥା, କେମିତି ପାଣି ଜମା ହେଉଛି, କେଉଁଭଳି ସେମାନେ ଜୀବନଯାପନ କରୁଛନ୍ତି ସେ ବିଷୟରେ ଆମେ ଦେଖିଲୁ। ସେଇଟା ପୂର୍ବ ସମସ୍ୟା ଯେଉଁଭଳି ଅଛି ସେଭଳି ଧୀରେ ଧୀରେ ସୁଧାରକୁ ଆସୁଛି, ଯିବା ପାଇଁ ରୋଡ୍ ରାସ୍ତାର କିଛି ବ୍ୟବସ୍ଥା ହେଉଛି।
0: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ନୟାଗଡ଼ ଗସ୍ତରେ ଆସି ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶରଣକୁଳ ମହାବିଦ୍ୟାଳୟରେ ମେରା ଯୁବ ଭାରତ ମାଇ ଭାରତ ପକ୍ଷରୁ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ହୋଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ସଶକ୍ତିକରଣ, କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ଯୁବ ନେତୃତ୍ୱ ବିକାଶ ଉପରେ ଆଲୋଚନା ହୋଇଛି। ନୟାଗଡ଼ରେ ପ୍ରତ୍ୟେକ ଜିଲ୍ଲାରେ ନବସୃଜନ କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ପ୍ରତିଭାଙ୍କୁ ପ୍ରୋତ୍ସାହନ, ସରକାରୀ ସହାୟତା ଏବଂ ସ୍ଥାନୀୟ ସମ୍ପଦକୁ ଆଧାର କରି ନୂତନ ଉଦ୍ୟୋଗ ଗଠନ ଉପରେ ମତ ବିନିମୟ ହୋଇଛି। ଭୁବନେଶ୍ୱର ଦଶପଲ୍ଲା ମେମୁ ଟ୍ରେନ୍ରେ ରେଳ ରିଡିଂ କ୍ୟାମ୍ପେନ୍ ଗିଫ୍ଟ ଏ ବୁକ୍ ନାମରେ ଏକ ନିଆରା ସାହିତ୍ୟିକ କାର୍ଯ୍ୟକ୍ରମ ହୋଇଛି। ପ୍ରାୟ 100 ଜଣ ପାଠକ ଓ ସାହିତ୍ୟ ପ୍ରେମୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହି ପଠନ, କବିତା ଓ ସାହିତ୍ୟିକ ଆଲୋଚନା ହୋଇଥିଲା। ଦଶପଲ୍ଲା ରେଳ ଷ୍ଟେସନ୍ରେ ପ୍ଲାଟଫର୍ମରେ କବିତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।

0: କରିଛନ୍ତି ବୋଲି ଗୋଟିଏ ଚାଷରୁ କ୍ଷତି ହେଇଗଲେ ଆଉ ଗୋଟେ ଚାଷରୁ ଭରଣା ହେଇଯାଉଛି।
1: ହରିବୋଲ ହରିବୋଲ ହରିବୋଲ, ବେଲ ପାଚିଲେ କୁଆର କଣ ଯାଏ, ସବୁ ତ ତମରି ଘରେ ଅଛି, ମୋର ସେଥିରୁ କଣ ଲାଭ ମିଳିବ?
0: ତମର କଣ ନାହିଁ କି? ସବୁ ଶ୍ରୋତା ବନ୍ଧୁ
1: ଜାଣିଲେ ରହିବ।
0: ହଁ ରହୁଛି।
1: ସଜ ଘଡି କିଛି ଜଣା ପଡ଼ୁନି।
0: କିଷାନବାଣୀ କାର୍ଯ୍ୟକ୍ରମ ଚାଲିଛି, ସନ୍ଧ୍ୟା ବେଳ ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା।

0: ସଜ ଘଡିରେ ଟିକେ ଯେମିତିଆ ମଧୁର ସଙ୍ଗୀତ କାନରେ ପଡି ଗଲେ
1: ଗାଁର ଗୀତ ତ
0: କଣ ଗୋଟା କହୁଥିଲ ଗାଈ ମେଣ୍ଢା ପତକ ଏଥିରେ ମଧ୍ୟ ରୋଜଗାର
1: ରୋଜଗାର ହଉଛି ନା
0: ଯେମିତି
1: ଗାଈ ଗୋରୁ ରଖିଛି ବୋଲି ଦି ପଇସା ସେଥିରୁ ଲାଭ ପାଉଛି କ୍ଷୀର ବିକ୍ରି କରୁଛି
0: ତୁମେ ଟିକେ ତୁନି ରହିବ
1: ହଁ ରହୁଛି
0: ତମେ ହେଲ ଥିଲା ବାଲା ଲୋକ ଗୋଟାଏ ଜାଗାରେ 20 ଗାଈ ତମ ଗୁହାଳରେ ବନ୍ଧା ହେବେ ଯୋଉମାନଙ୍କର ଯୋଉମାନେ ଅଭାବୀ ଲୋକ ମୋରି ଭଳିଆ ସେମାନେ ସବୁ କେମିତି ପାଇବେ
1: ସରକାର ସେମାନଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି
0: କଣ ବ୍ୟବସ୍ଥା
1: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା
0: ବଢିଆ ଆଉ କଣ ମାନେ ସରକାର ଆମ ମାନଙ୍କ ପାଇଁ ବ୍ୟବସ୍ଥା
1: କରିଛନ୍ତି
0: ଆମକୁ ସେ ସୁଯୋଗଟା ନବାର ଅଛି
1: ନିଶ୍ଚିତ ନା ଆଉ
0: ଇଏ ଯୋଉ ବରସା ପାଣି ଇଏ ତ ଆମର ହାତ ଗୋଡ ନାହିଁ ସେଥିପାଇଁ
1: ନା ନା
0: ଫସଲ ଉଜୁଡିଲା ଇଆଡ଼େ ତମେ କହୁଛ ମାଣ୍ଡିଆ ଚାଷ ତା ସାଙ୍ଗକୁ ଯଦି ଗାଈ ଗୋରୁ ଘରେ ଥିବେ 4-5ଟା
1: ତା କ୍ଷୀର ବିକ୍ରି କଲେ ପଇସା ପାଇଲେ ଘସି ଗୁଣ୍ଡା ତା ସହିତ ଗୋବର ଖତ ସବୁ ତ ବିକ୍ରି କଲେ ପଇସା ପାଇଲେ
0: ହଁ
1: ହଁ ବାଡିରେ ତ କୁଟା ଆମେ ଗଦାଡି କରିଛନ୍ତି ତାକୁ ଦେଲେ ତା ସହିତ ଏବେ ସବୁ ଖାଦ୍ୟ ମିଳିଲା ଅଳ୍ପ କିଛି ଖର୍ଚ୍ଚରେ ଭଲ ଲାଭ
0: ତମର ଆଜି ଗୋଟାଏ କଣ କିଛି ଅକଳିଆ ହେଇଛି
1: କଣ ଅକଳିଆ ହେଇଛି
0: ଆଇଲା ବେଳଠୁ ଖାଲି ବକର ବକର ବକର ବକର ହଉଛ
1: ବକର ବକର କେତେବେଳେ ହେଲି ଚିନା ବାଦାମର ଲଡୁ ଆଣିଥିଲି ଖାଇଦିଅ ଏଇ ଖାଇ ତ ସାରିଲଣି ଆଉ ଅଛି ଯେ କହିବି
0: ଶୁଣା ବେଳକୁ ଲଡୁ ଗଣ୍ଡାକ ଶେଷ
1: ନାତୁଣୀ ପାଇ ଦିଟା ନେଲନି
0: ତମେ କଣ ଆଉ 4-6 ଘଣ୍ଟା ଦେଇଦେଲେ ସରିଯିବ
1: ଜମା ଦେଇପାରିବିନି ପଇସା ଦବ
0: ଯଦି ଚିନା ବାଦାମ କଥା କହିଲ ତାରି ଉପରେ ଆଜି ଗୋଟେ କିଛି ଆଲୋଚନା ହଉ
1: ଆ କିଷାନବାଣୀ କାର୍ଯ୍ୟକ୍ରମରେ ଭଲ ଆଲୋଚନାଟିଏ ଅଛି ଶୁଣିବା ତାପରେ କଥା ହବା ଆଉ
0: ଆଜି ଜଣେ ଅନୁଭବୀ ଚାଷୀ ଆସିକି ପହଞ୍ଚୁଛନ୍ତି ଆମର ଏଠି ଆଉ ହଁ ନା ତାଙ୍କର ହଉଛି ମହେଶ୍ୱର ରାଉତ ଆଉ ଚିନା ବାଦାମ ଚାଷ ଉପରେ ତାଙ୍କର ବଢିଆ ଅନୁଭୂତି ଅଛି ଆଉ ଶୁଣିବା ତାଙ୍କ ସହିତ ଏଇ ସାକ୍ଷାତକାରଟି ଆଜି ଶୁଣିବା
2: ଶ୍ରୋତାବନ୍ଧୁ ନମସ୍କାର କିଷାନବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଶ୍ରୋତାବନ୍ଧୁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଅଗ୍ରଣୀ ଚିନାବାଦାମ ଚାଷୀ ମହେଶ୍ୱର ରାଉତ ଜଣେ ଅନୁଭବୀ ଚାଷୀ ଏଥର କିନ୍ତୁ ଆମେ ଜାଣିବା ଯେ ଚିନାବାଦାମ ଚାଷ ବିଷୟରେ ଚିନାବାଦାମର ବିହନ ଉତ୍ପାଦନ ବିଷୟରେ ଏବଂ ବର୍ତ୍ତମାନ ସମୟରେ ଏହି ଚାଷର କେତେ ଆବଶ୍ୟକତା ରହିଛି ସେ ବିଷୟରେ ମଧ୍ୟ ପଚାରି ବୁଝିବା ମହେଶ୍ୱର ବାବୁ ଆପଣଙ୍କୁ ସ୍ୱାଗତ କରୁଛୁ ନମସ୍କାର
3: ନମସ୍କାର
2: ଶ୍ରୋତା ବନ୍ଧୁ ଟିକେ ଆପଣଙ୍କ ବିଷୟରେ ଜାଣିବାକୁ ଚାହିଁବେ ନିଜ ସମ୍ପର୍କରେ କିଛି କୁହନ୍ତୁ
3: ମହେଶ୍ୱର ରାଉତ ଗ୍ରାମ ଗୁଳୁପଡ଼ା ଆଠଗଡ଼ ବ୍ଲକ ଜିଲ୍ଲା କଟକ
2: କଟକ ଜିଲ୍ଲାର ବାସିନ୍ଦା ଏବେ ଘରେ ଆଉ କିଏ କିଏ ଅଛନ୍ତି
3: ଘରେ ପରିବାର ସ୍ତ୍ରୀ ଗୋଟେ ପୁଅ ଅଛି ବୋହୁ ଅଛନ୍ତି ନାତି ନାତୁଣୀ ଅଛନ୍ତି
2: ଆଚ୍ଛା ବୟସ କେତେ ହେଇଗଲା
3: ବୟସ 63 ବର୍ଷ
2: 63 ବର୍ଷ

0: ନିଜେ ଚାଷବାସ କରୁଛୁ?
1: ନିଜେ ବର୍ତ୍ତମାନ ଚାଷବାସ କରୁଛି।
0: କେତେ ବର୍ଷ ଏମିତି ହେଇଗଲା କୃଷି କ୍ଷେତ୍ରରେ?
1: 1977 ମସିହାରୁ
0: ପାଖାପାଖି 50 ବର୍ଷର।
1: 50 ବର୍ଷ
0: କି କେମିତି କାହା ଦ୍ୱାରା ଅନୁପ୍ରାଣିତ ହେଲେ ନା ନାଇଁ, ମାନେ ଆପଣ ପୂର୍ବ ପିଢି ଏମିତି କରୁଥିଲେ?
1: ପୂର୍ବ ପିଢି କରୁଥିଲେ, ବର୍ତ୍ତମାନ କାହା ଉପରେ ଭରସା ନ କରି ନିଜ ସ୍ୱାର୍ଥରେ ଚାଷ କରିକି ମୁଁ ଉପକୃତ ହେଇପାରୁଛି।
0: କଣ କଣ ଏ ବର୍ଷ ଚାଷବାସ ହେଇଛି ସବୁ?
1: ବର୍ତ୍ତମାନ ପୋଟଳ ଚାଷ ହେଇଛି, କାଙ୍କଡ଼ ଚାଷ ହେଇଛି, କଲରା ହେଇଛି, ଆଉ ସୁଇଟ୍ କର୍ଣ୍ଣ ହେଇଛି।
0: ମକା
1: ଚାଷ ହେଇଛି।
0: ତା ସହିତ ଚିନାବାଦାମ?
1: ଚିନାବାଦାମ ବର୍ତ୍ତମାନ ବିହନ ପାଇଁ ଯାହା ଲଗା ହେଇଛି, 15 ଦିନ ପରେ ଅମଳ ହବ, ତାପରେ ଲଗା ହେଇଯିବ ଚିନାବାଦାମ।
0: ମହେଶ୍ୱର ବାବୁ, ନିଜର ଜମିବାଡି କେତେ ଅଛି ଆଉ କେତେ କଣ ବର୍ତ୍ତମାନ ଚାଷ କରୁଛନ୍ତି?
1: ମୋର ଜମିବାଡି 1.5 ଏକର ଅଛି, ମୁଁ ଲିଜ୍ରେ 3 ଏକର ଚାଷ କରୁଛି।
0: ଏଇ ଚାଷରୁ ହିଁ ସବୁକିଛି?
1: ଚାଷରୁ ସବୁକିଛି।
0: ଆପଣ ଚିନାବାଦାମ ଚାଷକୁ ନେଇ ଗୋଟେ ଲମ୍ବା ଅନୁଭୂତି ରଖିଛନ୍ତି, ତ ସେ ଚିନାବାଦାମ ଚାଷକୁ ଯଦି ଆମେ ଦେଖୁଛେ, ତାହେଲେ ଆପଣ ଗୋଟେ ପିଲାଦିନର କଥା ମନେ ପକାନ୍ତୁ, ସେତେବେଳର ଚିନାବାଦାମ ଚାଷ ଆଉ ବର୍ତ୍ତମାନର ଚିନାବାଦାମ ଚାଷ କଣ ଫରକ ରହିଛି?
1: ବହୁତ ଫରକ ରହିଛି।
0: କଣ?
1: ସେତେବେଳେ ଆମର ପାରମ୍ପରିକ ବିହନ ଆମେ କରୁଥିଲୁ, ଆଉ ଠିକ ଉପଯୋଗରେ ସାର, ରାସାୟନିକ ସାର, ଖତ, ଏଇ ବିଭିନ୍ନ ପ୍ରକାର ଦେଇନେ ଯାହା ପୂର୍ବପୁରୁଷରୁ ହଉଥିଲା ସେ ଅନୁସାରେ ବର୍ତ୍ତମାନ ବିଜ୍ଞାନ ଯୁଗରେ ତାକୁ ଉନ୍ନତ ପ୍ରଣାଳୀ ଚାଷ କରିକି ବର୍ତ୍ତମାନ ସ୍ୱାବଲମ୍ବ ହେଇପାରୁଛି। ଗୋଟେ ଅର୍ଥକାରୀ ଫସଲ।
0: ଅର୍ଥକାରୀ କଣ ପାଇଁ?
1: ଅର୍ଥକାରୀ ଫସଲ, ଆପଣ ଏକଥର ଗୋଟେ ଥର ଆପଣ ସ୍ୱୟଂ ବୁଣିଲେ ଗୋଟିଏ ଥର ଅମଳ କରିବେ, ତା ଭିତରେ ଯଦି ବର୍ଷା ହେଇଗଲା ତ ଭଲ କଥା, ନହେଲେ ଅଳ୍ପ ଟିକେ ଜଳସେଚନ ଯଦି ସୁବିଧା ଅଛି କରିବେ, ନହେଲେ ଆପେ ଆପେ ବି ତାର ହେଇପାରିବ।
0: ଖର୍ଚ୍ଚ
1: ବିଶେଷ ଯାହା ଟିକେ କୋଡ଼ା ଖୁସା ସେତିକି ନିଜେ ଯିଏ କରିପାରିବ, ନହେଲେ କିଛି ଲୋକ ଲଗେଇ, ଆଜିକାଲି ତ ମାନେ ଘାସ ମରା ଔଷଧ ବାହାରି ପଡ଼ିଲାଣି, ତେଣୁ କିଛି ବି ଖର୍ଚ୍ଚ ଦରକାର ପଡ଼ୁନି, ଯାହା ଔଷଧ ପାଇଁ ବ୍ୟବହାର ହଉଛି ଆଉ।
0: କେତେ ପ୍ରାୟ ଆପଣ ଚାଷ କରିଥିଲେ ଚିନାବାଦାମ?
1: ଯୋଉ ରବି ଋତୁରେ 2 ଏକର କରିଥିଲି।
0: ଆଚ୍ଛା, କଣ କେମିତି ଲାଭ ମିଳିଲା?
1: ବର୍ତ୍ତମାନ ଆମର 2 ଏକରରୁ 50 କ୍ୱିଣ୍ଟାଲ ଚିନାବାଦାମ ହେଲେ ଆମେ 40 ଟଙ୍କା ହେଲେ 2 ଲକ୍ଷ ଟଙ୍କା।
0: ଆଚ୍ଛା, ଅର୍ଥାତ 2 ଏକରରୁ 2 ଲକ୍ଷ ଟଙ୍କା ମାନେ କଣ ଆମଦାନୀ?
1: ଆମଦାନୀ, ସେଥିରୁ ଖର୍ଚ୍ଚ ବିହନ ସାର ଔଷଧ ହେଇକି ସେ 40,000 ଭଳିଆ ଚାଲିଯିବ।
0: ପାଖାପାଖି
1: 1,60,000 ଭିତରେ ସେ ରହିବ। କଣ
0: ଏଇଟା କଣ ମାନେ ବର୍ଷକୁ କେତେ ଥର ଚାଷ କରିବେ?
1: ଚିନାବାଦାମ ସେଇଟା ଆମର ଗୋଟେ ବର୍ଷ ଧାନ ହେଇଛି, ଧାନ ପରେ ଏଇଟା ଚାଷ ହୁଏ। ଆଉ ଯୋଉଟା ବିହନ ରଖିବାକୁ ଯୋଉ ଢିପ ଜମି ଅଛି ବର୍ଷା ଦିନ, ଏଇଟା ଜୁନ ପ୍ରଥମ ୱିକ୍ରେ ସେ ମଞ୍ଜି ପାଇଁ ବ୍ୟବହାର କରାହେଇଛି, ସେଇଟା ଅମଳ ହେଲେ ସେଇ ଜିନିଷଟା ଲାଗିପାରିବ। ସରକାରୀ ବିହନ ଆସିବା ଲେଟ୍ ହବ, ମାର୍ଚ୍ଚ ଏପ୍ରିଲ ବେଳକୁ ପରେ ଅମଳ ହେଲା ବେଳକୁ ଟିକେ ବଜାର ଦର କମିଯିବ, ଆମେ କଞ୍ଚା ଆକାରରେ ବିକ୍ରି କରିଦେଉଛୁ, ଶୁଖେଇକି ଯିଏ ରଖିକି ବିକ୍ରି କରିବେ ମଞ୍ଜି କରିବେ ତାଙ୍କ ପାଇଁ ସେ ଲେଟ୍ ହେଲେ ଚଳିବ, କିନ୍ତୁ ଆମେ ଯୋଉ କଞ୍ଚା ବଜାରରେ ବିକ୍ରି ହେଉଛି ତେଣୁ ଶୀଘ୍ର ଭଲ ଦୁଇ ପଇସା ମିଳୁଛି।
0: ତାମାନେ ବର୍ଷକୁ 2 ଥର
1: ଚିନାବାଦାମ ଚାଷ
0: ହେଇପାରିବ। ସମୟଟା କଣ ତାର?
1: ଶୁଣନ୍ତୁ, ଅକ୍ଟୋବରରୁ ଆରମ୍ଭ କଲେ ସେପ୍ଟେମ୍ବର ଲାଷ୍ଟ, ଅକ୍ଟୋବର ଫାଷ୍ଟରୁ ଜାନୁଆରୀ ପର୍ଯ୍ୟନ୍ତ, ସେଠୁ ଖରାଟିଏ ବି ଚିନାବାଦାମ ଅଛି, ଧାନ କାଟି ଚାଷୀମାନେ କରୁଛନ୍ତି, ଟିକେ ଜଳସେଚନ ଦରକାର ହବ, ଆଉ ନଥିବ ଗୋଟେ ଖରିଫ ପାଇଁ ଜୁନ ଜୁଲାଇରେ।
0: ତାମାନେ ରବି ଋତୁରେ ଗୋଟିଏ ଥର କରିପାରିବା,
1: ଖରିଫ ଋତୁରେ ଥରେ କରିପାରିବା।
0: ଗୋଟିଏ ବିଲରେ ମୁଁ 2ଟି ଋତୁରେ 2 ଥର ଚିନାବାଦାମ ଚାଷ କରିପାରିବି?
1: ନା ନା, ଲାଭ ହେବନି, ଗୋଟିଏ ଥର ହେଇପାରିବ।
0: କାହିଁକି?
1: ଗୋଟେ ଶୁଣ, ତାପରେ ଚିନାବାଦାମ ଟିକେ ହଉଛି ତାର ବହୁତ ମୂଳରେ ଚେର ରହୁଛି, ଆଉ ଟିକେ ବହୁତ ସାର ଖତ, ଗୋଟେ ପ୍ରକାର ଧାନ ଚାଷ ହେଇସାରିଲା ପରେ ଗୋଟେ ଥର ଚିନାବାଦାମ ହେଲା, ତାପରେ ଧାନ ଚାଷ ଯୋଉ 110 ଦିନିଆ 120 ଦିନିଆ ଧାନ ହେଇଗଲେ, ତାପରେ ସେ ଯୋଉ ପୁଣି ଚାଷ ହେଲେ ସେଗୁଡ଼ା ଭଲ ହବ।
0: ଯାହା ଆମର ଅନୁଭବୀ କୃଷକମାନେ ହୁଅନ୍ତୁ ବା କୃଷି ବିଜ୍ଞାନୀମାନେ ମଧ୍ୟ ପରାମର୍ଶ ଦିଅନ୍ତି ଯେ ବିଲରେ ଆମେ ଅଦଳ ବଦଳ କରିକି ଚାଷ କରିବା ଉଚିତ ନୁହେଁ କି? ଏବେ ଆମେ ଆଉ ଗୋଟେ ବିଷୟକୁ ଆସିବା କି ଜଣେ ଚାଷୀ ବର୍ତ୍ତମାନ ଯଦି ମାନସିକ ଭାବରେ ପ୍ରସ୍ତୁତ ହଉଥିବେ ଚିନାବାଦାମ ଚାଷ କରିବା ପାଇଁ, ଏଇ ସେପ୍ଟେମ୍ବର ମାସଟା ତା ପାଇଁ ଉତ୍କୃଷ୍ଟ ସମୟ?
1: ସେପ୍ଟେମ୍ବରଠୁ ଆରମ୍ଭ ଟିକେ ଯୋଉ ମାଟିରେ ଢିପାଳିଆ ଜମିରେ ବର୍ତ୍ତମାନ ଯୋଉଟା ଅଛି ପଡ଼ିଆରେ ଧାନ ଦର ନଷ୍ଟ ହେଇଯାଇଛି କି ଢିପାଳିଆ ଅଳ୍ପ ଯୋଉ ଜଳସେଚନ ପାଇଁ ଅଛି ସେଇଠି ଚିନାବାଦାମ ଚାଷ କଲେ ସେ ଅଳ୍ପ ଯୋଉ ପାଣି ବ୍ୟବହାର ହଉଛି, ମଝିରେ ମଝିରେ ଯଦି ବର୍ଷା ହେଇଯିବ ସେଇ ଜଳସେଚନ ଯେତିକି ବତର ଅଛି ଜମିର ବତର ଅଛି ସେ ଅନୁସାରେ ଚିନାବାଦାମ ହେଇଯିବ।
0: ଆଚ୍ଛା, ଗୋଟେ ଚିନାବାଦାମ ଲାଗିଲା ଏବଂ ଅମଳ ହବ, ୟାର ଅବଧିଟା କେତେ ସମୟ?
1: 120 ଦିନରୁ 150 ଦିନ,
0: 4 ରୁ 5 ମାସ 7 ଧରିକି ଚାଲିବା। ତାହେଲେ ତାର ପ୍ରାଥମିକ କାର୍ଯ୍ୟଟା କଣ? ପ୍ରଥମତଃ ହଉଛି ଜମିକୁ ପ୍ରସ୍ତୁତ,
1: ଜମି ପ୍ରସ୍ତୁତି ପ୍ରାୟ ହଳ କରିବେ, ସଢା ଗୋବର ଖତ ଦେବେ, ସେତେବେଳେ 1 ଏକର ପ୍ରତି 100 କେଜି ସୁପର ଫସ୍ଫେଟ୍, 20 କେଜି ୟୁରିଆ, ଆମର 27 କେଜି ପୋଟାସ, ଆଉ ଆମର ସଲଫର, ବାଦାମଟା ଜାଲନା ହବା ପାଇଁ ସଲଫର 20 କେଜି ଦରକାର।
0: ମୂଳ ସାର ହୋଇ
1: ମୂଳ ସାର ଏକାରେ ଚାଷ କଲାବେଳେ ଗୁଡ଼ାକୁ ଲଗା ହବ।
0: ଆଚ୍ଛା,
1: 1 ଏକରକୁ 75 କେଜି ଚୋପା ଲଗା ବିହନ ଦରକାର, ତାକୁ ଧାଡ଼ିକି ଧାଡ଼ି 15 ସେଣ୍ଟିମିଟର, ଗଛକୁ ଗଛ 6 ସେଣ୍ଟିମିଟର ରଖିବାକୁ ପଡ଼ିବ।
0: ତାପରେ ପୁଣି କଣ କଣ?
1: ତାପରେ ଯତ୍ନ ରହୁଛି ଆମର କୋଡ଼ା ଖୁସା,

0: ଯଦି ଜମିରେ ଘାସ ହେଇଛି ତାହେଲେ ଆପଣ ଯଦି ଜଳ ବର୍ଷା ହେଇଛି ତାପରେ ଘାସ ମରା ପକେଇ ଦେଲା ହବ ଯଦି ଲୋକ କୋଉଠି ନ ମିଳିଛନ୍ତି ନହେଲେ ଆପଣ କୋଡ଼ା ଖୁସା କରିଦେଲେ ଆଉ ଟିକେ ମାଟିଟା ହାଲକା ହବ ସେ ସମୟରେ ବି କିଛି ଆଉ ଆପଣଙ୍କର ଜବକ୍ଷାର ଜାନସାର ଦେଇପାରିବେ ନତୁବା ଆମର ଯୋଉ ବଜାରରେ ନାନା ୟୁରିଆ ମିଳୁଛି ତାକୁ ବି ଯୋଉ 1345 ତାକୁ ବି ସ୍ପ୍ରେ କରିପାରିବେ
1: ପୁଣି ଦ୍ୱିତୀୟ ପର୍ଯ୍ୟାୟର ସାର କେତେବେଳେ ଦେବା
0: ଦ୍ୱିତୀୟ ପର୍ଯ୍ୟାୟର ସାର ଆପଣ ଯଦି ବର୍ଷା ରହୁଛି ତାହେଲେ କିଛି ୟୁରିଆ ଦେଇପାରିବେ ଯଦି ବର୍ଷା ନାହିଁ ତାହେଲେ ୟୁରିଆ ସ୍ପ୍ରେ କରିପାରିବେ ଉପରବେଳା
1: ଜଳସେଚନ
0: ଦେଖନ୍ତୁ ଗଛର ଅବଧି ନେଇ ଯେ ଲେଟ୍ରେ କରିବ ଯଦି ଜମିରେ ଗଛ ଗ୍ରୋଥ ହଉନି ତାହେଲେ ଛିଞ୍ଚା ଜଳସେଚନ କରିବ ଚିହ୍ନାବାଦାମ ପାଇଁ ସାଧାରଣତଃ ଛିଞ୍ଚା ଜଳସେଚନ ତାକୁ ମଡ଼ା ଜଳସେଚନ ଆମ ଅଞ୍ଚଳରେ ହେଇପାରିବ ନାହିଁ ମଳା ହେଲେ ମାଟିଟା ତାର ମୂଳ ଯାଇ ଯୋଉ ସେଟ୍ ହେଇଗଲେ ଆପଣଙ୍କର ଆଉ ଦାନଟା ଭଲ ଆସିବ ନାହିଁ ଯେତେ ହାଲକା ଦରକାର ସେତେ କରିବ ଯାହାର ଯଦି ସୁବିଧା ଅଛି ସ୍ପ୍ରିଙ୍କ୍ଲର କରିପାରିଲେ ଭଲ ସୁବିଧା ହେଇପାରିବ
1: ଚିନାବାଦାମ ଚାଷ ପାଇଁ ମୁଖ୍ୟତଃ କଣ ରୋଗ
0: ତାର ମୂଳ ସଢା ରୋଗ ଅଛି ଯେତେବେଳେ ଆପଣ ବିହନ ବୁଣିବେ ସେତେବେଳେ ବିହନ ବିଶୋଧନ କରିବାକୁ ପଡିବ ଗୋଟେ କେଜି ବିହନରେ 3 ଗ୍ରାମ ଆମର ଥିରମ ହଉ କିମ୍ବା ନହେଲେ କାର୍ବନ୍ ଡାଇଅକ୍ସାଇଡ୍ ହଉ ତାକୁ ଦେଇକି ବିହନ ବିଶୋଧନ କରିବ ସେକେଣ୍ଡରେ ଯୋଉ ରୋଗ ପୋକ ହବ ଆମର ଗୋଟେ ଟୀକା ରୋଗ ଇଏ ତା ଭିତରେ ସେଥିରେ ଯୋଉ ପତ୍ରିକ୍ଷା ପୋକ ତାକୁ ଦେଖି ନିରାକରଣ କରିକି ନିଏ ଯୋଉ ଔଷଧ ପକେଇବାକୁ ପଡ଼ିପାରିବ
1: ଆଉ କିଛି
0: ନା ଆଉ କିଛି ନାହିଁ ତା ବ୍ୟବସ୍ଥା କିଛି ନାହିଁ ନାହିଁ
1: ଆଚ୍ଛା ଅନ୍ୟ କୌଣସି ରୋଗ ପୋକ ରହିଛି ସମ୍ଭାବନା
0: ନା ନା ଅନ୍ୟ ତ କିଛି ନା ତାର ଏଇ ଗୋଟେ ସଢା ରୋଗ ଟିକେ ମୂଳ ସଢା ତାକୁ ବି ଯଦି ବିହନ ବିଶୋଧନ ହେଇଥିବ ସେ ବିଶେଷ ହବ ନାହିଁ ଯଦି ହେଲା ତାକୁ କିଛି ବ୍ୟବସ୍ଥା କରିବେ ଆମର କାର୍ବନ୍ ଡାଇଅକ୍ସାଇଡ୍ ପକେଇ ପାରିବେ ନହେଲେ ମେଟାଲିକ୍ସ ମାଙ୍କଜୀବୀ ଦେଇପାରିବେ ଏ ଔଷଧ ଦେଇପାରିଲେ ଭଲ ହେଇପାରିବ
1: ଏଇ କାରଣରୁ ବୋଧ ହୁଏ ଆପଣ ପ୍ରଥମରୁ କହୁଥିଲେ ଯେ ବାଦାମଟା ହଉଛି ଗୋଟେ ଅର୍ଥକାରୀ ଫସଲ କାହିଁକି ନା ଅଧିକ ଜଳସେଚନ ଦରକାର ନାହିଁ ଏବଂ ସାର ଖତର ମଧ୍ୟ ବିଶେଷ ଆବଶ୍ୟକତା ନାହିଁ ଏବଂ ଔଷଧ ପ୍ରୟୋଗ ବି ବେଶୀ
0: ଦରକାର
1: ନାଇଁ କି ତାହେଲେ ଆମର ବାଦାମ ଗୋଟେ କୋଉ ସମୟରେ ଆସି ପହଞ୍ଚିଗଲେ ତାର ଯୋଉ ବୃଦ୍ଧି ହଉଛି ଆମେ ଜାଣିବା ଯେ ହଁ ଗଛଟା ବର୍ତ୍ତମାନ ସୁସ୍ଥ ଅଛି
0: ଅକ୍ଟୋବର ଲାଷ୍ଟ ନଭେମ୍ବର ଫାଷ୍ଟ ଯଦି ବାଦାମଟା ଲାଗିଗଲା ଏଇ ଜଳସେଚନ ସୁବିଧା ନେଇକି ଢିପଣ ଜମି ଯୋଉଟା ଅଛି ଏଇ ଫାଷ୍ଟ ଲାଗିଗଲେ ସେ ଯୋଉ ଶୀତ ଆସିନଥିବ ତାର ବର୍ତ୍ତମାନ ତାର ଯୋଉ ଫୁଲ ଫୁଟିକି ତାର ଓହଳଟା ହେଇଗଲେ ତାର ସୁବିଧା ହେଇପାରିବ ସେ ସମୟରେ ହାଲକା ମାଟି ଥିବ ଶୀତ ହେଇନଥିବ ଆଉ ଶୀତ ପଡ଼ିଗଲେ ଟିକେ ଫଳ ଗ୍ରୋଥ ହବାକୁ ଟିକେ ଗଛଟା ଗ୍ରୋଥ କମିଯିବ
1: ତାମାନେ ଶୀତ ଆସିବା ପୂର୍ବରୁ ଗଛଟା ବଢିଯାଇଥିବା
0: ଫୁଲ ହେଇଆସିଥିବା
1: ଦରକାର
0: ଦେଖି ଯଦି ଗଛର ଗ୍ରୋଥ ନ ହେଲା ଆପଣ ଏଇ ଯୋଉ କହୁଛି ଆପଣଙ୍କ ନାନୋ ୟୁରିଆ ସ୍ପ୍ରେ କରିପାରିବେ ନହେଲେ 1345 ନହେଲେ 1919 ଗୋଟେ ଆସୁଛି ତରଳ ପଦାର୍ଥ ସେ ତାକୁ ସ୍ପ୍ରେ କରିପାରିବେ
1: କେତେବେଳେ ଆମେ ଜାଣିବା ଯେ ବର୍ତ୍ତମାନ ଆମର ଫଳ ଠିକ ତାର ଯୋଉ ସାଇଜ ହବା କଥା ହେଇଗଲା ତା ଭିତରେ ଦାନା ଧରି ନେଲାଣି ଏବଂ ୟା ଭିତରେ ଆମେ ଏକୁ ଅମଳ
0: ଆପଣ 140ରୁ ସେଥିରେ ହେଇଯିବ ଆପଣ ଦୁଇଟା ଉପାଡ଼ିକି ଦେଖିବେ ଯଦି ମନ୍ଦିର ଉପରେ ତା ଉପର ଚୋପାଟା ପୁରା ରହୁଛି ଯୋଉ ଶସ ଉପରେ ଚୋପାଟା ପୁରା ଟାଣ ରହୁଛି ତାର ସିରା ସିରା ଦେଖାଯିବ ଉପରେ ଯୋଉ ଚୋପାଟା ଆଉ ଭିତର ମଞ୍ଜିଟା ଛଡ଼େଇଲା ବେଳକୁ ପୁରା ଲାଲ ଦେଖାଯାଏ କି ତା ଉପରେ ଗୋଟେ ଆବରଣ ବସିଥିବ ସେତିକିବେଳେ ଆମେ ଜାଣିପାରିବା ଯେ ପୁରା ଜମି ପାକଳ ହେଇଛି
1: ତାମାନେ ଅମଳ କରିବା ସମୟ ପାଖେଇ ଆସିଲେ ଆମକୁ
0: ଗଛର ପତ୍ର ବି ଝଡ଼ି ଆସିବ ସେ ସମୟରେ ଗଛଟା ପାକଳ ହେଲା ପରେ ଗଛର ପତ୍ର ଝଡ଼ି ଆସିବ ସେଇ ସମୟରେ ଆମେ ଅମଳ କରିବୁ
1: ମହେଶ୍ୱର ବାବୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ୟା ଭିତରେ ରହିଛି କି ଆମେ ତ ବାଦାମ ଚାଷ କଲେ ତାକୁ ବଜାରରେ ବିକ୍ରି କଲେ ଦୁଇ ପଇସା ପାଇବା କିନ୍ତୁ ଭଲ ବାଦାମ ବିହନ ମଧ୍ୟ ଆମେ ଉତ୍ପାଦନ କେମିତି କରିବା
0: ଇଏ ଆମ ରାଜ୍ୟ ବିହନ ନିଗମ ୟାକୁ ବ୍ରିଡର୍ ସିଡ଼ି ଆଣିକି ବିହନ କରିଥିଲେ ମୁଁ 1999 98 ବିହନ ପ୍ରଡକ୍ସନ କରିକି ଦେଇଥିଲି ତାପରେ ତାଙ୍କର ସଂରକ୍ଷଣ ଅଭାବ ଯୋଗୁଁ ସେ 2 ବର୍ଷଠୁ ବନ୍ଦ ହେଲା ତାପରେ ବର୍ତ୍ତମାନ ନିଜେ ନିଜେ ଆମେ କରୁଛୁ ବାହାରୁ ବି ସରକାର କିଛି ମଗଉଛନ୍ତି କିନ୍ତୁ ସଠିକ୍ ସମୟରେ ଆସିକି ପହଞ୍ଚି ପାରୁନି
1: ତ ଚାଷୀ ଚାହିଁଲେ ନିଜ ଦ୍ୱାରା ମଧ୍ୟ ଏଇ କାର୍ଯ୍ୟଟା ସେ କରେଇ ପାରିବ ଭଲ ବିହନ ଆମେ ଉତ୍ପାଦନ କରିପାରିବୁ
0: ବର୍ତ୍ତମାନ ଆମର ରବି ଋତୁରେ ଯୋଉ ଚାଷ କରିବା ପାଇଁ ଖରିଫ ଋତୁରେ ବିହନ କରିବାକୁ ହେଲେ କରିପାରିବେ ଖରିଫ ଜମି ପାଇଁ ଆମର ଢିପ ଜମି ଥିବା ଦରକାର ଯୋଉଠି ବର୍ଷା ହଉଥିବ ବର୍ଷା ପାଣି ରହୁନଥିବ ସେଇ ଜମିରେ ଚାଷ କରିବାକୁ ପଡିବ ସେ କଲେ ନିଜେ ନିଜର କଲେ ନିଜ ଆବଶ୍ୟକତା ମେଣ୍ଟେଇ ପାରିବ ଯଦି କିଛି ବଳିଲା ଅନ୍ୟ ଚାଷୀମାନେ ବି ନେଇପାରିବେ
1: ଖରିଫ ଋତୁରେ ହିଁ ଏକୁ
0: କରାଯାଇପାରେ ପୁଣି ରବି ଋତୁରେ କଲେ ଆପଣଙ୍କର ଆମର ଯୋଉ ରହୁଛି ଶୀତଳୀକରଣ ଘର ଯୋଉ ରହୁଛି ବାଦାମ ଚିନାବାଦ ପାଇଁ ତାକୁ ବି ସରକାର ସଂରକ୍ଷଣ ରଖିପାରିବେ କିନ୍ତୁ ଚାଷୀ ରଖିପାରିବ
1: ଜଣେ ଚାଷୀ ଯଦି ବର୍ତ୍ତମାନ ମନୋନିବେଶ କରିବେ ଯେ ମୁଁ ଚିନାବାଦାମ ବିହନ ଉତ୍ପାଦନ ହିଁ କେବଳ କରିବି ତାହେଲେ ତାଙ୍କୁ କଣ କଣ କରିବାକୁ ପଡିବ
0: ଚିନାବାଦାମ ବିହନ ଉତ୍ପାଦନ କରିବାକୁ ହେଲେ ନିର୍ଦ୍ଦିଷ୍ଟ ସବୁ ଢିପ ଜମି ଥିବା ଦରକାର ସେ ଜମିରେ ଏଇ ଯୋଉ ଅନୁମୋଦିତ ପରିମାଣର ସାର କହିଲି ଉନ୍ନତ କିସମ ଯୋଉ ବିହନ ଅଛି ତାକୁ ସଂଗ୍ରହ କରିବାକୁ ପ୍ରଥମେ ପଡିବ

0: ଆମର ଯୋଉ ପ୍ରମାଣୀକର ଅଛି ଓୟୁଟି ଅଛି କିମ୍ବା ରାଜ୍ୟ ସରକାରଙ୍କର ଆମର ଅନ୍ୟ ଯୋଉ ସଂସ୍ଥା ରହିଛି ଚିନା ବାଦାମ ସଂସ୍ଥା ତାଙ୍କଠୁ ସେଇ ପ୍ରାମାଣିକ ବ୍ରିଡର କିମ୍ବା ଫାଉଣ୍ଡେସନ ବିହନ ସଂଗ୍ରହ କରିବାକୁ ପଡିବ ତାକୁ କଲା ପରେ ଆପଣ ଚାଷ କରିପାରିବେ
1: ଆଜିର ଦିନରେ ଆପଣ କୋଉଟାକୁ ପରାମର୍ଶ ଦେବେ କୋଉଟା ଆମ ପାଇଁ ଭଲ
0: ବର୍ତ୍ତମାନ ରବି ଋତୁ ଆସିଲା ଆରମ୍ଭ ହେଇଯିବ ତେଣୁ ବର୍ତ୍ତମାନ ଚାଷ ପାଇଁ ଆଗ ନିବେଶ କଲେ ପ୍ରଥମେ ଯୋଉ ବଜାରରେ ଯୋଉଠି ଅନ୍ୟ ଚାଷୀ ଭାଇଙ୍କ ପାଖରେ ଅଛି ଯାହାଠୁ କଲେକ୍ସନ କଲେ ଭଲ ଦୁଇ ପଇସା ସେ ବିକ୍ରି କରିପାରିବେ
1: ଆଚ୍ଛା ଆପଣ ଯୋଉ ବିକ୍ରି କରିବାର କଥା କହୁଛନ୍ତି ବଜାର କେମିତି କଣ ବର୍ତ୍ତମାନ ଅଛି
0: ବାଦାମ ଚିନା ବାଦାମ ବଜାର ଭଲ ଅଛି ଆପଣ କଞ୍ଚା ବାଦାମ ପ୍ରତିଦିନ ଭୁବନେଶ୍ୱର କଟକ ପ୍ରତିଦିନ ଆସିଲେ ଗୋଟେ ଗୋଟେ ଟ୍ରକ୍ ବି ସେମାନେ ସେ ନେଇଯାଉଛନ୍ତି ତେଣୁ ସେଥିପାଇଁ ବିକ୍ରି ପାଇଁ ଆଉ ଚିନା ବାଦାମ ନାହିଁ ଆଉ ଯିଏ ନିଜ ଘରେ ବ୍ୟବହାର କରିବା ପାଇଁ ଧର ତୈଳ କରିବ ବାଦାମ ଚିନା ବାଦାମ ତେଲ କରିବ ସେ ନିଜେ କରିପାରିବି ସେଥିରେ ସୋରିଷ କିଛି ମିଶେଇକି ସେମାନେ ବି ତାଙ୍କ ଘର ପାଇଁ ବ୍ୟବହାର କରିପାରିବେ ବାଦାମ ଚାଷର ଚାରିପଟେ ଯଦି କିଛି କିଛି ସୋରିଷ ଲଗେଇଦେବେ ସେ ସୋରିଷ ସହିତ ବାଦାମ ଚାଷ କରିକି ସେମାନେ ବର୍ତ୍ତମାନ ତାଙ୍କ ଘରର ଆବଶ୍ୟକ ତୈଳ ମେଣ୍ଟେଇ ପାରିବେ
1: ଆଚ୍ଛା ଏଇ କଥାଟାକୁ ଆଉ ଟିକେ ପ୍ରାଞ୍ଜଳ ଭାବରେ ଆପଣ କହିପାରନ୍ତେ ନିର୍ଦ୍ଦିଷ୍ଟ ଜାଗାରେ ଚିନା ବାଦାମ ଚାଷ କରୁଛି ଏବଂ ତା ସହିତ ସୋରିଷ ଚାଷ ମଧ୍ୟ କେମିତି କରୁଛି
0: ତାର ଅଧିକା ଜମି ରହିଛି ତା ଚାରିପଟେ ଉନ୍ନତ କିଷମ ସୋରିଷ ଅଛି ସେ ଗୋଟେ ଗୋଟେ ଲଗେଇଦେଲେ ସେମାନେ କିଛି ହେଇପାରିବ ମଝିରେ ବି ଯୋଡ଼େ ଲାଇନ୍ କରିଦେଲେ ବି ସେମାନେ ରହିପାରିବେ ତେଣୁ ସୋରିଷ ହେଇପାରିବ ଚିନାବାଦାମ ବି ହେଇପାରିବ
1: ମାନେ ଚାଷ ପ୍ରଣାଳୀ ଏକା
0: ନା ଚାଷ ପ୍ରଣାଳୀ ଏକା ସେଥିରେ ମଝିରେ କଲେ କ'ଣ କି ଚାରିପଟ ଜାଗା ହେଲା ପୁରା ସେଟା ଆପଣଙ୍କର ଭଲ ଖୋଲା ପବନ ବାଜିବ ସୋରିଷ ପାଇଁ ତେଣୁ ସେ ଭଲ ଗ୍ରୋଥ ହବ ଆଉ ଇଏ ଯୋଉଟା ଯୋଉ ଆମର ସୋରିଷ ଚାଷ ଯୋଉ ଜମି ରହୁଛି ଯେତିକି ପ୍ରଡକ୍ସନ ହବ ତାର ଦେଢ଼ ଗୁଣ ପ୍ରଡକ୍ସନ ସେ ହବ
1: ଆଚ୍ଛା ଉଭୟର ଅବଧି ସେଇ
0: ନା ସୋରିଷର କମ୍ ସୋରିଷର ଆମର 60 ଦିନରୁ 90 ଦିନ ପର୍ଯ୍ୟନ୍ତ ତାର ଅଛି କିନ୍ତୁ ଚିନାବାଦାମ 140ରୁ 150 ଦିନ ନିଶ୍ଚିତ
1: ଆଚ୍ଛା ତାମାନେ ମୁଁ ଗୋଟିଏ କ୍ଷେତରେ ଦୁଇଟି ତୈଳବୀଜ ଚାଷ କରିପାରିବେ ମହେଶ୍ୱର ବାବୁ ପ୍ରାୟ 50 ବର୍ଷର ଆପଣଙ୍କର ଅଭିଜ୍ଞତା ରହିଛି ଏଇ ଚିନାବାଦାମ ସହିତ ଆଉ କିଛି ଅନ୍ୟାନ୍ୟ ଯୋଉ ତୈଳବୀଜ ଜାତୀୟ ଚାଷ ଆପଣ କରୁଛନ୍ତି
0: ମୋ ରାଶି ହଉଛି ରାଶିରେ ଘରର ବ୍ୟବହାର ପାଇଁ ଯେତିକି ଅଳ୍ପ ରାଶି ହଉଛି ଆଉ ରାଶିର ଟିକେ ମାର୍କେଟ ହଉନି କାରଣ ତେଲ ମିଳି ନାହିଁ ତ ତେଣୁ ବିକ୍ରି ହେଇପାରୁନି ବୋଲି ତେଣୁ ରାଶି ହଉନି
1: ଚିନାବାଦାମ ବିକ୍ରି
0: ଚିନାବାଦାମ ବିକ୍ରି ହେଇପାରୁଛି ସୋରିଷ ବିକ୍ରି ହେଇପାରୁଛି ଚିନାବାଦାମ ବିକ୍ରି ହେଇପାରୁନି
1: ଆମ ରାଜ୍ୟର ଜଳବାୟୁ କେମିତି କଣ ରହିଛି ଚିନାବାଦାମ
0: ଚିନାବାଦାମ ତ ଆମର ବରଗଡ଼ ଅଞ୍ଚଳ ଅନୁଗୁଳ ସେ ଢେଙ୍କାନାଳ ଯେତେ ଭଲ ଆମ କଟକ ଜିଲ୍ଲା ବି ଭଲ ରହୁଛି ଆଉ ଆମର ପୁରୀ ବି ସେପଟେ ରହୁଛି ସବୁପଟେ ଚିନାବାଦାମ ବି ସୁବିଧା ହେବ
1: ଏବଂ ସେଇ ଅନୁସାରେ ଆମେ ଯଦି ଚିନାବାଦାମର ବିହନ ପାଇଁ ମଧ୍ୟ ଯଦି ଚାଷ ବି କରୁଛେ ତାହେଲେ ଲାଭ କଣ ଥିବ ସେଇ ଆକାର ପାଇଁ
0: ବିହନ ପାଇଁ ଶୁଣନ୍ତୁ ଆମେ ବିହନ ବିକ୍ରି କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କ ଆମ ଯୋଉ ଅଛି ବିହନ ନିଗମ ତାଙ୍କ ମାଧ୍ୟମରେ ଆମେ ଚାଷ ଯଦି କରିପାରିବା କୃଷି ବିଭାଗ ମାଧ୍ୟମରେ ସେମାନେ ଯଦି କଲେକ୍ସନ କରିକି ଆମକୁ ବିହନ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିବ ସେଇଟା ହେଲା ସବୁଠାରୁ ସୁବିଧା ଉପାୟ
1: ଲାଭ ବିହନ ମିଳିବ
0: ଲାଭ ମିଳିବ ବିହନ ଅପେକ୍ଷା ସେମାନେ ବାହାରୁ ବର୍ତ୍ତମାନ ଯୋଉ ବିହନଟା ଆମର ଏଠି 60 ଟଙ୍କା ମିଳୁଛି ସେ ବାହାରୁ ବର୍ତ୍ତମାନ ସରକାର 70 ଟଙ୍କା ହେଲେ ତାର ଟ୍ରାନ୍ସପୋର୍ଟେସନ ଆଉ ଏସବୁ ବିଭିନ୍ନ ଖର୍ଚ୍ଚ ପଡୁଛି ସେ ନିଜେ ପ୍ରଡକ୍ସନ କଲେ ଏଠିକାର ଲୋକ କିଛି ଉପକୃତ ହେଇପାରିବେ ଚାଷୀ ଉପକୃତ ହେଇପାରିବେ ଆଉ ଆକୁ ଯିଏ ପରିବହନ କରୁଛନ୍ତି ସେମାନେ ବି ଉପକୃତ ହେଇପାରିବେ
1: ଆଜି ତ ସମୟ ହେଇଯାଇଛି ମହେଶ୍ୱର ବାବୁ କାର୍ଯ୍ୟକ୍ରମକୁ ସାରିବା ପୂର୍ବରୁ ଆଉ ଗୋଟିଏ ମତ ଆପଣଙ୍କଠାରୁ ଚାହିଁବୁ କି ବାସ୍ତବରେ ଏଇ ଯୋଉ କୃଷି କ୍ଷେତ୍ରରେ ନିଜକୁ ସଂଯୁକ୍ତ କରିକି ଆପଣ ଆପଣଙ୍କ ପରିବାର ଆପଣଙ୍କର ଯେଉଁମାନେ ରହିଲେ ପରିଚିତ ବ୍ୟକ୍ତିବିଶେଷ ବା ଆପଣଙ୍କର ଯେଉଁ ସାମାଜିକ ପରିଚୟଟି ରହିଛି ତାହେଲେ ସେ ଗୋଟିଏ ପ୍ରଶ୍ନ ଆମେ କରିବୁ ଯେ ଆପଣ ଖୁସିରେ ଅଛନ୍ତି ତ
0: ଆଜ୍ଞା ଖୁସିରେ ମୁଁ ବହୁତ ଖୁସିରେ ଅଛି ବହୁତ ଖୁସିରେ ମୋ ପରିବାର ସହ ଅଛି ଯେତିକି ଫସଲ ବିଲକୁ ଆମେ ଯେତେବେଳେ ଯାଇକି ଆମେ ଦେଖିଦଉଛୁ ଆମ ପେଟ ପୁରିଯାଉ ସେଇଠି ଯେ ଆମକୁ ଯେତିକି ଆନନ୍ଦ ଲାଗୁଛି ଆଉ ତାଠୁ କୌଣସି ପ୍ରକାର ନାହିଁ ନିଜେ ପ୍ରଡକ୍ସନ କଲୁ ନିଜେ ଖାଇଲୁ ଆଉ ଅନ୍ୟମାନଙ୍କୁ ବି ଆମେ ବ୍ୟବହାର କରିବା ପାଇଁ ଖାଦ୍ୟ ପାଇଁ ଯୋଗାଡ଼ ଯୋଗାଡ଼ କରିପାରିବୁ
1: ନୂତନ ପିଢି ଯଦି କୃଷିକୁ ଆପଣେଇବେ ସେମାନେ ଭଲ
0: କୃଷିକୁ ତ ଆପଣେଇବା ବାଧ୍ୟ କୃଷି ଆପଣ ନ ପଡ଼ିଲେ ଖାଇବେ କ'ଣ କ'ଣ ଦେଖନ୍ତୁ ଯୋଉ ବର୍ଷା ବନ୍ୟା ବର୍ତ୍ତମାନ ହେଇଛି ଏ ବର୍ଷ ଯୋଉ ପ୍ରାକୃତିକ ଦୁର୍ବିପାକ ହେଇଛି ବାହାରୁ ସବୁ ଆସୁଛି ବୋଲି ଖାଉଛନ୍ତି ଯିଏ ହେଲେ ଚାଷୀ କରୁଛନ୍ତି ନା ନାହିଁ ଯଦି ଆମର ଏଠି ଚାଷୀ ନ ହବ ତାହେଲେ ଚାଷୀ କେହି ଲୋକ ଖାଇବାକୁ ପାଇବେନି କ'ଣ ଟଙ୍କା ଖାଇବେ
1: କେତେ ମିଳିବ
0: ଲାଭ ନିଶ୍ଚିତ ମିଳିବ
1: ମିଳିବ
0: ମିଳିବ
1: ଯାହା ହଉ ମହେଶ୍ୱର ବାବୁ ଯୋଉ କେତୋଟି କଥା ଆପଣ ଟିକେ ଅଧିକ ଗୁରୁତ୍ୱ ଦେଲେ କି ଆମେ କୃଷି ବିଶେଷଜ୍ଞଙ୍କର ପରାମର୍ଶ ନେଉଥିବା ସରକାରଙ୍କର ଯାହା ଯାହା ଯୋଜନା ଆସୁଛି ତାହା ସହିତ ସଂଯୁକ୍ତ ହୋଇ ରହୁଥିବା ଏବଂ ନିର୍ଦ୍ଦିଷ୍ଟ ସମୟରେ ଠିକ ସଠିକ ସମୟରେ ଯଦି ଆମେ ସଠିକ ଭାବରେ ଚାଷ କଲେ ତେବେ ଆମେ ଆଉ ଟିକେ ଅଧିକ ଲାଭ ପାଇପାରିବା ଶ୍ରୀଯୁକ୍ତ ରାଉତ ଆମ ଅନୁଷ୍ଠାନ ତରଫରୁ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା
0: ନମସ୍କାର
2: ସୁନ୍ଦର ଆଲୋଚନା ସମୟ ପାଖେଇ ଯାଉଛି ଏବେ ଠାରୁ ପ୍ରସ୍ତୁତ ହବା ଭଲ ଚିନାବାଦାମ ବିହନ ଯଦି ଆମେ ଆଜି ରଖିଲେ
3: ତାହେଲେ ଭଲ ଚିନାବାଦାମ ଅମଳ କରିବେ ଆଉ କଣ
2: ମହେଶ୍ୱର ଭାଇଙ୍କୁ ଆମ ଅନୁଷ୍ଠାନ

0: ତରଫରୁ
1: ଆଉ ଥରେ ଧନ୍ୟବାଦ।
0: ଏତେ ଜିନିଷ ପତ୍ର ବିକ୍ରି ବଟା କରୁଛ, ଭଲ ଫସଲ ହେଇଛି, ବଜାର ଦରଟା ଟିକେ ଜାଣିନଥାନ୍ତେ?
1: ନିଶ୍ଚିତ ନା, ଆଉ ବଜାର ଦର ନ ଜାଣିଲେ କେମିତି କଣ ହବ? ନିଶ୍ଚିତ ନା, ଆଉ ବଜାର ଦର ବିଷୟରେ ଜାଣିବା
0: ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 29 ଟଙ୍କା, ପିଆଜ କିଲୋ ପ୍ରତି 46 ଟଙ୍କା, ଟମାଟୋ କିଲୋ ପ୍ରତି 23 ଟଙ୍କା, ଲଙ୍କା କିଲୋ ପ୍ରତି 62 ଟଙ୍କା, ରସୁଣ କିଲୋ ପ୍ରତି 190 ଟଙ୍କା, ଅଦା କିଲୋ ପ୍ରତି 100 ଟଙ୍କା, ଗାଜର କିଲୋ ପ୍ରତି 31 ଟଙ୍କା ଏବଂ ଭେଣ୍ଡି କିଲୋ ପ୍ରତି 37 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ହଉ ପାଠ ତାହେଲେ ହେମତ, ଖରା ପୁଣି ଟିକେ ବଢିଲାଣି, ଭଦୁଆ ମାସ ଖରା।
1: ହଁ ଭାଲୁକୁଣି ଓଷା ଚାଲିଛି, ଭଦୁଆ ମାସ ଖରା, ତା ସହିତ ତମର ତ ଭଲ ଚିଙ୍ଗୁଣି ମାଛ ଖାଉଛ ଆଉ କଣ?
0: ପୁଣି ଯେତେବେଳେ ବର୍ଷା ହେଇଯାଉଛି,
1: ପାଣିପାଗ କଥା ଶୁଣିବା ପରା
0: କିଛି ମନେ ରହୁନାହିଁ ଆଉ।
1: ହଉ,
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଦୁଇଟି ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ଏହାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତୋଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଗୁଆ ସୂଚନା ଦିଆଯାଇଛି।
0: ସବୁ କଥା ହେଲା,
1: ଏଥର ଉଠିବା।
0: ଦେଖ ମୋ ନାକୁନି ପାଇଁ ଗଣ୍ଡା ବାଦ ଅନୁରୋଧ ଦେଇଥାନ୍ତ ପରା,
1: ଆହୁରି ନବ
0: ଆଉ
1: ପଇସା ଦବ
0: ପଇସା। ହରି ବୋଲ, ଏଠେଇ ଭଦ୍ର ଲୋକ
1: ଅଛନ୍ତି, ଜେମା ବାପା ଭଦ୍ର ଲୋକ ଅଛନ୍ତି।
0: ହଉ ହଉ ହଉ ହଉ, ତମ ପଇସା ତମ ପାଖରେ ଥାଉ, ବାଦାମ ନଡୁ ତମ ଘରେ ଥାଉ, ମୁଁ ଉଠୁଛି, ବେଳ ଗଡି ଯାଉଛି।
1: ହେ ଭଗବାନ, ଏ ଲୋକଙ୍କୁ ଆଉ ବୁଝେଇ ହବନି, ହଉ ହଉ ଘରେ ପହଞ୍ଚେ ଦେ ବାଦାମ। ହଉ ହଉ
0: ହଉ ହଉ ହଉ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଶେଷ ହେଲା କିଷାନବାଣୀ କାର୍ଯ୍ୟକ୍ରମ ପ୍ରଯୋଜନା ରାଜୀବ କୁମାର ମହନ୍ତ ଉପସ୍ଥାପନା ଦେବୀ ପ୍ରସାଦ ମହାନ୍ତି ଅମ୍ବିକା ମହାପାତ୍ର

0: ଆକାଶବାଣୀ କଟକ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମହିଳା ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: Statistics, but also keeping in view the recent form, India routed their opponents in